ପ୍ରଭୁଙ୍କ ଦିବ୍ୟ ଇଚ୍ଛା ସହିତ ଏକ ହୋଇଯିବା ହିଁ ଦିବ୍ୟ ଜୀବନ। ଆକାଶବାଣୀ ପୁରୀ ପ୍ରାତଃ ଅଧିବେଶନର ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଗୀତ ଗୋବିନ୍ଦରେ ଦେହି ପଦପଲ୍ଲବ ମୁଦାରମ୍ ପରି ପଦ ଲେଖି ଦିଅନ୍ତି ସେଇ ଭାବର ବଣିକ ଶ୍ରୀଜଗନ୍ନାଥ ସ୍ୱାମୀଙ୍କୁ ଅନନ୍ତ କୋଟି ପ୍ରଣାମ।

ଭକ୍ତ ପାଇଁ ତାଙ୍କର ନାନା ହୁନ୍ଦର ନାନା ଲୀଳା। ସେଦିନ ନୀଳାଚଳ ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଶିଷ୍ୟ ମର୍ଦ୍ଦନଙ୍କ ସହିତ ଶିଖର ଧର୍ମଗୁରୁ ନାନକ ଦେବ। ମାତ୍ର ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ ନାହିଁ, ବାହାରେ

ନାନକ ଶ୍ରୀଜଗନ୍ନାଥଙ୍କୁ ଧ୍ୟାନ କରିବାକୁ ଲାଗିଲେ। କାଳିଆ ଠାକୁର ଭକ୍ତର ଟେକ ରଖିବା ପାଇଁ ପଣ୍ଡାଏ ନିବେଦନ କରିଥିବା ଆରତୀ ଥାଳିକୁ ଭସେଇ ଆଣିଲେ ମନ୍ଦିରର ବାହାରକୁ, ଗୁରୁ ନାନକଙ୍କ ଧ୍ୟାନସ୍ଥଳ ନିକଟକୁ। ଶ୍ରୀକର୍ପୁର ଧୂଆଁରେ ମହମହ ପାଶୁଥିବା ଆରତୀ ଥାଳିକୁ ଦେଖି ଗୁରୁ ନାନକଙ୍କ ଆଖିରୁ ଝରି ଆସିଲା ଧାର ଧାର ଲୁହ। କଣ୍ଠରେ ଥିଲା ମହାପ୍ରଭୁଙ୍କ ଦିବ୍ୟ ନାମ କୀର୍ତ୍ତନ।

ସମ୍ରାଟଙ୍କ ଦରବାରରେ ଦୂର ଅତୀତରେ ଜଣେ ସିପୁଟି ବାଦଶାହଙ୍କ ପାଇଁ ମୂଲ୍ୟବାନ ସେଜ ପ୍ରସ୍ତୁତ କରୁଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ସେବକ ସେହି କାରିଗର ଜଣକ ବାଦଶାହଙ୍କ ବରାଦ ମୁତାବକ ତିଆରି କରିଥାନ୍ତି ଦୁଇଟି ସୁନ୍ଦର ମୁଚୁଳା। ଦିବ୍ୟ ମୁଚୁଳାକୁ ଦେଖି ସିପୁଟି ମନରେ ଭାବିଲା, ଯଦି ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଙ୍ଗଲାଗି କରନ୍ତେ ତେବେ କେତେ ଭଲ ହୁଅନ୍ତା। ଭକ୍ତପ୍ରିୟ ଜଗନ୍ନାଥ ଗୋଟିଏ ମୁଚୁଳା ସଙ୍ଗେ ସଙ୍ଗେ ସିପୁଟି ପାଖରୁ ନେଇଗଲେ ନିଜ ଅଙ୍ଗଲାଗି ପାଇଁ। ବାଦଶାହ ସିପୁଟିକୁ କ୍ରୋଧରେ ବନ୍ଦୀ କଲେ, ମାତ୍ର ବନ୍ଦୀଘରର ଅନ୍ଧାରକୁ ଦୂରେଇ ଭକ୍ତର ମାନରକ୍ଷା ପାଇଁ ଶ୍ରୀଜଗନ୍ନାଥ ଆବିର୍ଭୂତ ହେଲେ। ସେଇଠାରେ ବାଦଶାହ ମୁକ୍ତ କରିଦେଲେ ସିପୁଟିକୁ। ସିପୁଟି ଆନନ୍ଦରେ ନୀଳାଚଳ ବିହାରୀଙ୍କ ଲୀଳା କୀର୍ତ୍ତନ କରିବାକୁ ଲାଗିଲେ।

ଯବନକୂଳରେ ଜନ୍ମ ତାଙ୍କର। ଭକ୍ତ ପ୍ରବର ସାଲବେଗ ପହଞ୍ଚିଲେ ଯାଇ ଶ୍ରୀକ୍ଷେତ୍ରରେ। ପିଲାଦିନରୁ ଶ୍ୟାମରାଇଙ୍କ ଉପାସକ ସିଏ। ବଡ଼ଦାଣ୍ଡରେ ଭାବଫଳା ଭକ୍ତ ବୁଲି ବୁଲି ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାକୁ ଲୋକମୁଖରୁ ଶୁଣି ଭାବଗଦଗଦ ହୋଇଗଲେ। ନୀଳାଚଳିଆଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ହେଉଥାଏ ତାଙ୍କର। ଆସିଗଲା ସେହି ସୁଯୋଗ। ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସାଙ୍ଗରେ ରଥରେ ବସିଲେ। ନନ୍ଦିଘୋଷର ବିପୁଳ ସାଜାଣୀ ଭିତରେ କଳା ଠାକୁରଙ୍କୁ ଦେଖିଦେଇ ତାଙ୍କ କଣ୍ଠରୁ ଆପେ ଆପେ ବାହାରି ଆସିଲା, ସାଲବେଗଙ୍କ ରଚନାରୁ ଗାଇଛନ୍ତି

ସେଦିନ ଶ୍ରୀକ୍ଷେତ୍ର ସାରା କହଳ ଚହଳ। ନଦିଆ ନବଦ୍ୱୀପରୁ ଆସିଛନ୍ତି କେଉଁ ଭାବଫଳା ସନ୍ନ୍ୟାସୀ। ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ କରୁ କରୁ ଆଖିରୁ ଛରିଯାଉଛି ଧାର ଧାର ଅଶ୍ରୁଧାର। ଭାବବିହଳ ଭାବରେ ଚକା ନୟନକୁ ଚାହିଁ ଗରୁଡ଼ ସ୍ତମ୍ଭରେ ହାତ ରଖିଦିଅନ୍ତେ ତରଳିଗଲା ସେଇ ଜାଗାଟି। ଚାରିଆଡ଼େ ହୁରି ପଡ଼ିଗଲା। ନାମ ସଂକୀର୍ତ୍ତନରେ ଗହ ଗହ ମୁଖରିତ ହେଉଥାଏ ଗଗନ ପବନ। କେତେବେଳେ ପଡ଼ଦାଣ୍ଡରେ କଡ଼ିକଡ଼ି ଲୋଟି ଯାଉଥାନ୍ତି ସେ ଯୁବା ସନ୍ନ୍ୟାସୀ, ତ କେତେବେଳେ ସମୁଦ୍ରର ନୀଳଚଳକୁ ତରଳ ଜଗନ୍ନାଥ ବୋଲି କହି ଜୁଆର ଭିତରକୁ ଖେପି ଯାଉଥାନ୍ତି ସେ, ଆଉ କେତେବେଳେ ବା ଚକ୍ରଧର ଚୌବାହାଙ୍କ ନିକଟରେ ଆଖି ଲୁହ ଧରି ବିଗଳିତ ହୋଇଯାଉଥାନ୍ତି ସେ। ବୈଷ୍ଣବପାଣୀଙ୍କ ରଚନାରୁ ଗାଇଛନ୍ତି ସୁଧା ମିଶ୍ର।

କାହିଁ କେତେ ଦୂରରେ ଥାଇ କଳାମାଣିକଙ୍କୁ ନିବେଦନ କରେ ଭକ୍ତ, ଆକୁଳ କଣ୍ଠରେ ପ୍ରାର୍ଥନା କରେ ଦୁଃଖ ଜଳଧିରୁ ଉଦ୍ଧାର ପାଇବା ପାଇଁ। ଯେଉଁ ପ୍ରଭୁ ଲକ୍ଷେ ଯୋଜନ ଦୂରରେ ଥାଇ ଗଜ ଉଦ୍ଧାରଣ କରିଥିଲେ, ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲେ, ହରିଣୀର ଦୁଃଖ ହରଣ କରିଥିଲେ, ସେ କ'ଣ ଭକ୍ତର ନିବେଦନ ପାଣି ଶୁଣି ଥୟ ଧରି ରହିପାରିବେ। ପୁରାତନ ରଚନାରୁ ଗାଇଛନ୍ତି।

0: ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ନନ୍ଦିତା ଭଞ୍ଜ, ମହମ୍ମଦ ସିକନ୍ଦର ଆଲାମ, ଗୀତାରାଣୀ ଦାସ, ମନୋରଞ୍ଜନ ପୃଷ୍ଟି, ସୁଧା ମିଶ୍ର ଏବଂ ଅଶୋକ କୁମାର ବଡ଼। ଗୀତଗୁଡ଼ିକୁ ରଚନା କରିଥିଲେ ନରେନ୍ଦ୍ରନାଥ ଦାସ, ସାଲବେଗ, ପ୍ରଫୁଲ୍ଲ କୁମାର କର, ବୈଷ୍ଣବ ପାଣି ଏବଂ ପୁରାତନ ରଚନାରୁ।
1: ଆଲେଖ୍ୟ ଡକ୍ଟର ତୀର୍ଥାନନ୍ଦ ମିଶ୍ର, ଉପସ୍ଥାପନା ବିଜୟଲକ୍ଷ୍ମୀ ପତ୍ରୀ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ରଜତ କରା।

ନୀଳାଚଳ ନାମରେ ପ୍ରସିଦ୍ଧ ଶ୍ରୀମନ୍ଦିରର ଦୁଇ ସ୍ତମ୍ଭ ସମସ୍ତ ଭକ୍ତିପ୍ରାଣ ନରନାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଗରୁଡ଼ ସ୍ତମ୍ଭ ଥାଏ ମନ୍ଦିରର ନାଟମନ୍ଦିର ଭିତରେ ଓ ଅରୁଣ ସ୍ତମ୍ଭ ସିଂହଦ୍ୱାର ସାମ୍ନାରେ ରହି ଭକ୍ତଜନଙ୍କ ଦିଗବାରଣ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛନ୍ତି। ଏ ଦୁଇଟି ମଧ୍ୟରୁ ଗରୁଡ଼ ସ୍ତମ୍ଭ ବହୁକାଳରୁ

ସୂର୍ଯ୍ୟମୂର୍ତ୍ତିଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ବେଢ଼ାର ଇନ୍ଦ୍ରଙ୍କ ଦେଉଳରେ ରଖାଗଲା। ଏହା ଇନ୍ଦ୍ରଙ୍କ ଦେଉଳ ବା ଏକ ବୌଦ୍ଧ ସ୍ତୂପର ବିରାଟକାୟ ବୁଦ୍ଧଙ୍କ ଧ୍ୟାନାସନ ମୂର୍ତ୍ତି, ତାହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ସେହି ଧ୍ୟାନୀ ବୁଦ୍ଧ ମୂର୍ତ୍ତିଙ୍କ ଉପରେ କୋଣାର୍କର ସୂର୍ଯ୍ୟମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଗଲା। ସେତେବେଳେ ଭୋଇ ବଂଶର ତତ୍କାଳୀନ ରାଜାଙ୍କୁ ଦେବତାଙ୍କୁ ସ୍ଥାନାନ୍ତର କରିବା ପାଇଁ ମନା କରାଯାଉଥିଲା। ଦେବତାଙ୍କ ସ୍ଥାନାନ୍ତର ପରେ କ୍ଷେତ୍ର ଶ୍ରୀହୀନ ହୋଇଗଲା। ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ବିରାଟ ଅରୁଣ ସ୍ତମ୍ଭ ସେଠାରେ ଅନାବଶ୍ୟକ ମନେ ହେଲା। ଦେବତାଙ୍କ ପୂଜାପୀଠ ସାମ୍ନାରେ ଦେବତାଙ୍କର ବାହନ ସ୍ତମ୍ଭରେ ସ୍ଥାପିତ ହେବା ହିନ୍ଦୁ ଧର୍ମର ଏକ ପ୍ରତିଷ୍ଠିତ ପରମ୍ପରା। ଗଣେଶ ମନ୍ଦିରରେ ମୂଷିକ, ଶିବାଳୟରେ ବୃଷଭ, ଦେବୀ ସମ୍ମୁଖରେ ସିଂହ, ବିଷ୍ଣୁଙ୍କ ସମ୍ମୁଖରେ ଗରୁଡ଼, ସୂର୍ଯ୍ୟ ମନ୍ଦିର ସାମ୍ନାରେ ସୂର୍ଯ୍ୟଙ୍କ ବାହନ ବା ରଥର ସାରଥି ଅରୁଣ ହାତ ଯୋଡ଼ି ରହିଥିବା ସ୍ତମ୍ଭ ପ୍ରତିଷ୍ଠା କରାଗଲା। ମରହଟ୍ଟାମାନେ ପରିତ୍ୟକ୍ତ କ୍ଷେତ୍ରରୁ ପ୍ରସିଦ୍ଧ କ୍ଷେତ୍ରକୁ ଅଣାଇଲେ ଏ ଅରୁଣ ସ୍ତମ୍ଭ। ଗୋଟିଏ ଯୁକ୍ତିରେ ଜଗନ୍ନାଥ ସୂର୍ଯ୍ୟ ସ୍ୱରୂପ ଓ ତାଙ୍କ ସାମ୍ନାରେ ଅରୁଣ ସ୍ତମ୍ଭ ରହିପାରିବ। ଅପୂର୍ବ କାରୁକାର୍ଯ୍ୟ ମଣ୍ଡିତ ଅରୁଣ ସ୍ତମ୍ଭ ଏବେ ଶ୍ରୀମନ୍ଦିର ପରିବେଷ୍ଟନୀର ଅଂଶବିଶେଷ ହୋଇଯାଇଛନ୍ତି। ଏବେ ଜଗନ୍ନାଥ ମନ୍ଦିର ନିର୍ମାଣ ବେଳେ ମନ୍ଦିର ଆଗରେ ଏହି ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ଭାବନା ଆସିଯାଉଛି। ଗରୁଣ ସ୍ତମ୍ଭ ବିଷ୍ଣୁ ମନ୍ଦିରର ଅପରିହାର୍ଯ୍ୟ ଅଙ୍ଗ। କେତେକ ମନ୍ଦିରରେ ଏହା ଭିତରେ ଥାଏ ଓ ଅନ୍ୟ କେତେକ ସ୍ଥାନରେ ବାହାରେ ମଧ୍ୟ ରହିଥାଏ। ଶ୍ରୀ ଜଗନ୍ନାଥ ବିଷ୍ଣୁ ମନ୍ଦିର ଭାବରେ ପ୍ରତିଷ୍ଠା ହେବା ପରେ ମୁଖଶାଳା ସାମ୍ନାରେ ଗରୁଡ଼ ସ୍ତମ୍ଭର ସ୍ଥାପନା କରାଯାଇଛି। ପରବର୍ତ୍ତୀ କାଳରେ ଭୋଗମଣ୍ଡପ ନିର୍ମାଣ କରାଗଲା ଓ ମୁଖଶାଳା ସହିତ ଏହାକୁ ଯୋଡ଼ି ଦିଆଗଲା। ଏହି ସ୍ଥାନକୁ ନାଟମନ୍ଦିର କୁହାଗଲା ଓ ଏଥିରେ ଚୂନରେ ତିଆରି ମୂର୍ତ୍ତିମାନ ଖଞ୍ଜାଗଲା। ଏହାଫଳରେ ଭୋଗମଣ୍ଡପର ରମଣୀୟ କାରୁକାର୍ଯ୍ୟ ଲୁଚିଗଲା। ଏହି ନାଟମନ୍ଦିରକୁ ଉଚ୍ଚା କରାଯିବାରୁ ଗରୁଡ଼ ସ୍ତମ୍ଭର ଉଚ୍ଚତା କମିଗଲା ଓ ତାହାକୁ ନାଟମନ୍ଦିରର ଉଚ୍ଚତା ଅନୁଯାୟୀ ନୂତନ ରୂପ ଦିଆଗଲା। ଏବେ ଗରୁଡ଼ ସ୍ତମ୍ଭର ମରାମତି ପାଇଁ ଖୋଳା ହେବା ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ତାହାର ମୂଳରେ ବୌଦ୍ଧ ସ୍ତୂପର ଅଂଶବିଶେଷ ଦେଖିଥିବା ସମ୍ବାଦ ମିଳିଛି। ପ୍ରଥମେ ଶଙ୍କରାଚାର୍ଯ୍ୟ ଆସି ଏଇଠାରେ ଡେରା ପକାଇ ରହିଥିଲେ। ଗରୁଡ଼ ସ୍ତମ୍ଭର ପଥର କୌଣସି ପୁରାତନ ପ୍ରସ୍ତର ଯୁଗର ଏକ ବୃକ୍ଷର ପ୍ରସ୍ତର ଭାବେ ରୂପାନ୍ତରିତ ରୂପ ବୋଲି ମନେ ହୁଏ। ଏଭଳି ପ୍ରସ୍ତର ପାଟଣା ମ୍ୟୁଜିୟମରେ ଅଛି, ଯାହାକୁ ଫସିଲ କୁହାଯାଏ। ଶ୍ରୀ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଗରୁଡ଼ ମହାରାଜ ଗରୁଡ଼ ସ୍ତମ୍ଭ ଉପରେ ରହି ପ୍ରଭୁଙ୍କୁ ନିବେଦନ କରନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଭାବ ଫୁଟାଇ କହିଲେ, ଆଗେ

0: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ରଜତ କର।
1: ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା ଆକାଶବାଣୀ ପୁରୀ। ଆରମ୍ଭ କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀରାମଚରିତ ମାନସ। ଶିଳ୍ପୀ ହେଲେ ରାଜନ ମିଶ୍ର ଏବଂ ସାଜନ ମିଶ୍ର।
2: एपिसोड 131।

କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ ଏହି କାର୍ଯ୍ୟକ୍ରମରେ ଶୁଣିପାରିବେ। ଆଜି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି। କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସକାଳ 8:45 ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ର କାର୍ଯ୍ୟକ୍ରମ ରହିଛି ସକାଳ 9। ସକାଳ 9:30 ରହିଛି ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ ପୁରୀ। ଉପସ୍ଥାପନା କରିବେ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ। ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମରେ ଶୁଣିପାରିବେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ଗୀତ ଦିନ 10। ଆଜି ଅପରାହ୍ନ 5:30 ରହିଛି କାର୍ଯ୍ୟକ୍ରମ ଯୁବବାଣୀ। ସନ୍ଧ୍ୟା 7:30 ରହିଛି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର ଆଲୋଚନା ରହିଛି କୃଷି କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ଢିପ ଜମିରେ ବୃକ୍ଷରୋପଣ। ଆଲୋଚନା କରିବେ ଡକ୍ଟର ନଳିନୀକାନ୍ତ ପଣ୍ଡା। ଏଡ୍ ସେସଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ପୁରୀ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନର ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ମସିହା ସୁଦ୍ଧା ରାଜ୍ୟର

0: ଯଦି ମାସ ପୁରିବାର 7 ଦିନ ବା ଅତି ବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର। କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ। କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାଇ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାଇ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ। ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନ ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେଠାରୁ ଅଧିକ 10 ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ 1.5 ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା, ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି, ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ

0: ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,
1: पीएम सूर्य घर योजना को सपोर्ट करने के लिए हमने मिलकर गुजरात में रूफटॉप सोलर ट्रेनिंग एकेडमी बनाई है। ये एकेडमी अनेक महिलाओं और युवाओं की कैपेसिटी बिल्डिंग में योगदान देगी। न्यूक्लियर एनर्जी के क्षेत्र में हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को यूरेनियम सप्लाई का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ। ପ୍ରାୟ 4 ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପ୍ରବାସୀ ଭାରତୀୟ ଏବଂ ନ୍ୟୁଜିଲାଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଉତ୍ସାହିତ ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି, ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି, ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ସରକାର E85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି, E20 ପେଟ୍ରୋଲ ଦର ତୁଳନାରେ E85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ବାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି, ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ ପାଉଥିବା ବିଷୟକୁ ଅସ୍ୱୀକାର କରିଛନ୍ତି। ଗୋଆରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା କରିବ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନର 37ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। 2 ଦିନିଆ ଗୋଆ ଗସ୍ତ କାଳରେ କମିଟି ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ, ଆଇନ ବିଶେଷଜ୍ଞ, ଶିକ୍ଷା, ଶିଳ୍ପ ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ, ଡେରାଡୁନ୍, ଚଣ୍ଡିଗଡ଼, ସିମ୍ଲା, ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କୁଶଳ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି, ଭାରତରେ 2100ରୁ ଅଧିକ GCC କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍

ଆଇନ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲଜିୟମର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ତିନି ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନ ଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି 2025ରେ ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତି ରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ସମ୍ବାଦ ଶେଷ ହେଲା।

ଶୁଣିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନା କରୁଛନ୍ତି ରାଜଶ୍ରୀ ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଶ୍ରୋତାବନ୍ଧୁ, ନିରବତା ହିଁ ସବୁଠାରୁ ଶକ୍ତିଶାଳୀ ଉତ୍ତର ହୋଇଥାଏ, କାରଣ ସମୟ ଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଦିଏ ଯାହା ହୁଏତ କେବେ ଶବ୍ଦ ଦେଇପାରିନଥାନ୍ତା। ଆଶା କରୁଛୁ ଏହି ସୁନ୍ଦର ଚିନ୍ତାଧାରା ଆପଣଙ୍କ ସକାଳକୁ ଆହୁରି ସୁନ୍ଦର କରିପାରିଥିବ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ସକାଳ ଆମ ଜୀବନକୁ ଏକ ନୂଆ ସୁଯୋଗ ଦେଇଥାଏ, ଗତକାଲିର ଭୁଲକୁ ସୁଧାରିବାର, ନୂଆ ସ୍ୱପ୍ନ ଦେଖିବାର ଓ ନୂଆ ସାହସର ସହ ଆଗକୁ ବଢ଼ିବାର ସାହସ ଦେଇଥାଏ। ସୂର୍ଯ୍ୟ ଯେପରି ପ୍ରତିଦିନ ଅନ୍ଧକାରକୁ ହଟାଇ ଆଲୋକ ବିଛାଇ ଦିଅନ୍ତି, ସେହିପରି ଆମ ଜୀବନରେ ମଧ୍ୟ ସକାରାତ୍ମକ ଚିନ୍ତା ଓ ଦୃଢ଼ ଇଚ୍ଛାଶକ୍ତି ସବୁ ବାଧାକୁ ଦୂର କରିପାରେ। ଆଜିର ଦିନଟି ହସରେ ଆରମ୍ଭ କରନ୍ତୁ, ମନରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ସୁନ୍ଦର କରି ଜୀବନକୁ ଉପଭୋଗ କରନ୍ତୁ। ମନେ ରଖନ୍ତୁ, ସଫଳତା କେବଳ ଲକ୍ଷ୍ୟରେ ପହଞ୍ଚିବାର ନୁହଁ, ବରଂ ପରିଶ୍ରମ ଓ ଭଲ ପାଇବା ସହ ସଫଳତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ମାର୍ଗକୁ ଉପଭୋଗ କରିବା। ଏହି ବାର୍ତ୍ତା ସହ ଆପଣଙ୍କ ଦିନଟି ସୁଖ, ଶାନ୍ତି ଓ ସଫଳତାରେ ଭରି ଉଠୁ, ଏହି ଆମର କାମନା। ଏହି ସୁନ୍ଦର ବାର୍ତ୍ତା ସହିତ ଚାଲନ୍ତୁ ଭେଟିବା ଆମର ଜଣେ ଶ୍ରୋତାଙ୍କୁ, ତାଙ୍କଠାରୁ ଗ୍ରହଣ କରିବା କିଛି ବାର୍ତ୍ତା ଏବଂ ତାଙ୍କୁ ପଚାରି ବୁଝିବା ତାଙ୍କ ସକାଳ କେମିତି ବିତେ ଏବଂ ସକାଳକୁ ନେଇ ତାଙ୍କର କ'ଣ ଅନୁଭବ ରହିଛି। ମ୍ୟାଡାମ, ଆପଣଙ୍କ ନାଁ?
1: ମାଣିକ ସାହୁ।
0: ଆଚ୍ଛା, ଆପଣ ଜଣେ ଗୃହିଣୀ, ତ ଗୃହିଣୀମାନଙ୍କର ଦିନଚର୍ଯ୍ୟା ଥାଏ ସବୁବେଳେ ବ୍ୟସ୍ତବହୁଳ, ତ ଆପଣ କେତେବେଳେ ଉଠନ୍ତି ଏବଂ କେମିତି ଦିନର କାର୍ଯ୍ୟ ଆରମ୍ଭ କରନ୍ତି?
1: ସକାଳୁ 5:30 ଉଠେ, ଘର କାମରେ ବ୍ୟସ୍ତ, ଘର ଝାଡୁ କରେ, ଆଉ ପିଲାମାନଙ୍କ ପାଇଁ ଖାଦ୍ୟ ତିଆରି କରେ, ଏସବୁ କାମ କରେ।
0: ମାନେ ସୂର୍ଯ୍ୟ ଉଠିବା ଆଗରୁ ଆପଣଙ୍କର ନିଦ ଭାଙ୍ଗିଯାଏ, କାହିଁକି ନା ତାପରକୁ ତାପରେ କାମ ରହିଯାଏ ଆପଣଙ୍କର, ତ ମାନେ ଲାଗେ କି ଯେତେବେଳେ ଅନ୍ୟମାନେ ଶୋଇଥାନ୍ତି ସେତେବେଳେ ଆଗ ଘରର ସ୍ତ୍ରୀ ଲୋକଟାକୁ ଉଠିବାକୁ ପଡ଼ିଥାଏ?
1: ନା, ଉଠିଲେ ଆଗେ ମୁଣ୍ଡ କେମିତି କାମ କରିବି, କେମିତି ଛୁଆମାନଙ୍କ ପାଇଁ ରୋଷେଇ କରି ସ୍କୁଲ ବିଦା କରିବି, ଏସବୁ ମୁଣ୍ଡରେ ପଶେ। ଆଉ ଶୋଇବା ଚିନ୍ତା ମୁଣ୍ଡରେ ପଶେ ନା, ଏସବୁ କାମ କେମିତି ରୋଷେଇ କରି ତାଙ୍କୁ ଜଲ୍ଦି ବିଦା କରିବି, ଏସବୁ ଚିନ୍ତା ପଶେ ମୁଣ୍ଡରେ।
0: ଆଚ୍ଛା, ଆପଣ ସକାଳ ଆପଣ କହିଲେ ଯେ ଆପଣ 5:30 ଉଠୁଛନ୍ତି, କେବେ ଆରମ୍ଭରୁ ବିବାହ ପୂର୍ବରୁ ଏମିତି ଉଠୁଥିଲେ ନା ମାନେ ବାହାଘର ପରେ ଗୃହିଣୀର ଜୀବନଚର୍ଯ୍ୟା ବଦଳିଯାଏ ଏବଂ ତାକୁ ସକାଳେ ଉଠିବାକୁ ପଡ଼େ?
1: ମୁଁ ଫାଷ୍ଟ କିଛି ଜାଣିନଥିଲି କାମ ଫାମ, ତାପରେ କିଛି ଦିନ ଗଲା ପରେ ଜାଣିଲା ପରେ ତାପରେ ଉଠିଲି କାମ ଫାମ କଲି ସବୁ।
0: ଆଚ୍ଛା, ବେଳେବେଳେ ଦେହ ଭଲ ନଥାଏ କି କ'ଣ ନଥାଏ ସକାଳୁ ଉଠି ହୁଏନି, ଏମିତି କେବେ ହେଇଛି କି ଆପଣ ଉଠିଲା ବେଳକୁ ଲେଟ୍ ହେଇଥିବ ସେଥିପାଇଁ କା ଯଦି ବିଳମ୍ବରେ ଉଠିବା ଯୋଗୁଁ ଦିନଟା ଯାକ ମାନେ କାମ ଏପଟ ସେପଟ ହେଇଯାଏ, ଏଭଳି କିଛି ହେଇଛି କି?
1: ହଁ, ଦେହ ତ ମୋର ବହୁତ ଖରାପ ରହେ, ଆଉ ଆଉ ମୁଁ ଯା ଅଛନ୍ତି ଆଉ ଦିଅର ସବୁ କାମ କରିନିଅନ୍ତି, ଶାଶୁ ସବୁ କରିନିଅନ୍ତି, ଦେହ ଖରାପ ଥିଲା।
0: ତ ଆପଣ କହିଲେ ଯେ ଆପଣଙ୍କର ସକାଳୁ ଉଠିଲେ ବହୁତ ଗୁଡ଼େ କାମ କରନ୍ତି, କ'ଣ କ'ଣ ସବୁ କାମ କରନ୍ତି? ଆପଣ ଯେହେତୁ ଜଣେ ଗୃହିଣୀ, ଆପଣଙ୍କ ମୁଣ୍ଡରେ ତ କାମ ଥିବ, କ'ଣ କହିଲେ ହୁଏତ ଶବ୍ଦରେ ସରିବନି, ତ ତଥାପି କ'ଣ କ'ଣ ମୁଖ୍ୟ ମୁଖ୍ୟ କାମ ଥାଏ ସକାଳୁ?
1: ସକାଳୁ ଝାଡୁ କରେ, ତାପରେ ଆଉ ବାସନ ଫାସନ ଥିଲେ ସେଗୁଡ଼ାକୁ ଧୁଆଧୁଇ କରେ, ରୋଷେଇ କରେ, ପିଲାମାନଙ୍କୁ ଇଏ କରେ, ସଫାସଫି ଥିଲେ ଏସବୁ କାମ କରେ। ସକାଳୁ ଉଠିବାଟା ଜରୁରୀ ନା, ସମସ୍ତେ ସକାଳୁ ଉଠିବା ଠିକ ଏଟା। ଧନ୍ୟବାଦ
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା ପୁରୀର କିଛି।

0: ମୁଖ୍ୟ ଖବର ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଦିନ କିଛିଟା ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ ଦ୍ରୁତଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ବତା କାମ ଶେଷ ହୋଇଛି। ଏହା ସହିତ 24 ବତାରେ ମୋଟ 72 ବିଳାସ ପଟି ଲାଗିଛି। ଶହ ଶହ ବର୍ଷ ପୁରୁଣା ତଥା ସେହି ପାରମ୍ପରିକ ଶୈଳୀରେ ରଥ ମଣ୍ଡଣୀ କନା କାମ ଚାଲିଛି। ଏହା ସହିତ ପୋଟଳ କାମ ଆରମ୍ଭ ହୋଇଛି। ରଥ 13 ପୋଟଳରେ ଝାଲର ଭଳି କନା ମଣ୍ଡଣୀ ଆରମ୍ଭ ମଧ୍ୟ ହୋଇଯାଇଛି। ଶ୍ରୋତାବନ୍ଧୁ, ରଥଯାତ୍ରା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସେ କହିଛନ୍ତି ସ୍ୱେଚ୍ଛାସେବୀମାନଙ୍କର ସେବା ଅତୁଳନୀୟ। ସେମାନଙ୍କ ସହଯୋଗ ଓ ସହଭାଗିତା ଯୋଗୁଁ ରଥଯାତ୍ରା ସବୁବେଳେ ଶୃଙ୍ଖଳିତ ହୋଇପାରିଥାଏ। ଏଣୁ ସମସ୍ତେ ମିଳିମିଶି ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନେ ସାମିଲ ହେବା ସହିତ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ରଥଯାତ୍ରାର ସ୍ୱତନ୍ତ୍ର ଅଧିକାରୀ ଭାବେ ଭବତାରଣ ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ଶ୍ରୋତାବନ୍ଧୁ, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ସିଟି ଡିଭିଜନ ଅନ୍ତର୍ଗତ ବିଭିନ୍ନ ଥାନା ପକ୍ଷରୁ ବସ୍ତି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବସ୍ତି ଅଞ୍ଚଳ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ କର୍ମଚାରୀମାନେ ପଇଁତରା ମାରୁଛନ୍ତି। ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହିତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

0: ଶ୍ରୋତାବନ୍ଧୁ, ବାସ୍ତବିକ ଶ୍ରୀକ୍ଷେତ୍ର ହେଉଛି ଏଭଳି ଏକ ସ୍ଥାନ ଯେଉଁଠିକି ଯିଏ ଥରୁଟେ ଆସେ ଛାଡ଼ି ଯିବାକୁ ତାର ମନ ହୁଏ ନାହିଁ। କାଳିଆର ଭାବର ଡୋରିରେ ବାନ୍ଧି ହୋଇ ଶ୍ରୀକ୍ଷେତ୍ରରେ ରହିଯିବାକୁ ବାରମ୍ବାର ଇଚ୍ଛା କରେ। ସତରେ ମହାପ୍ରଭୁଙ୍କର ଭକ୍ତ ସହିତ ଏହି ସମ୍ପର୍କ ଖୁବ୍ ନିଆରା। ଭାବର ଡୋରିରେ ମହାପ୍ରଭୁ କେତେବେଳେ ଯେ କାହାକୁ ଶ୍ରୀକ୍ଷେତ୍ରକୁ ଟାଣି ଆଣନ୍ତି ତାହା ସହଜରେ ଅନୁମେୟ ନୁହଁ। ତେବେ ଚାଲନ୍ତୁ ଆଜି ଭେଟିବା ଜଣେ ଏଭଳି ଭକ୍ତଙ୍କୁ ଯିଏକି ମହାପ୍ରଭୁଙ୍କ ଭାବରେ ଡୋରିରେ ବାନ୍ଧି ହୋଇ ଶ୍ରୀକ୍ଷେତ୍ରକୁ ଟାଣି ହୋଇ ଆସିଛନ୍ତି। ତେବେ ଚାଲନ୍ତୁ ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କଠାରୁ ପଚାରି ପାରିଯିବା ମହାପ୍ରଭୁଙ୍କୁ ନେଇ ରହିଥିବା ତାଙ୍କର ଅନୁଭୂତି ସମ୍ପର୍କରେ।
1: ମ୍ୟାଡାମ ନମସ୍କାର, ଆପଣଙ୍କର ପରିଚୟ?
2: ମୋ ନାଁ ମଞ୍ଜୁଳା ଜେନା।
1: ଆପଣ ପୁରୀ ଆସିଛନ୍ତି, ମହାପ୍ରଭୁ କେତେ ଭଲ ପାଆନ୍ତି ଆପଣ?
2: ମୁଁ ପ୍ରଥମେ ଯେତେବେଳେ ସକାଳୁ ସେଜରୁ ଉଠେ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ କଲେ ଫଟୋରେ ଆଗ ଦର୍ଶନ କରିବି, ମୁଁ ଟିକେ ପ୍ରଣାମ କରିକି ମୋ ଦିନଯାକର କାର୍ଯ୍ୟକ୍ରମ ଆରମ୍ଭ କରିବି। ଆଉ ଯେତେବେଳେ ବି ମୁଁ ଶୋଇବାକୁ ଯାଏ ସେତେବେଳେ ସେ ଠାକୁରଙ୍କ ଫଟୋକୁ ଚାହିଁ ମୁଁ ଟିକେ ପ୍ରଣାମ କରିବି, ତାପରେ ମୁଁ ଶୟନକୁ ଯାଏ। ଆଉ ମୋର ସବୁବେଳେ ଯେତେବେଳେ ଯାହା ସମସ୍ୟା କି ଯାହା ଯେତେବେଳେ ମୁଁ ଭାବେ ଈଶ୍ୱରଙ୍କୁ ସମସ୍ତ କଥା ସମର୍ପଣ କରି ସେ କାର୍ଯ୍ୟଟି କରେ ଆଉ ମୋର ସବୁ କାର୍ଯ୍ୟ ସଫଳ।

ଆଉ ଆରି ଭିତରେ ମୁଁ ବେଳେବେଳେ ପୁରୀ ସବୁବେଳେ ଆସିପାରେନି, କିନ୍ତୁ ଚାହିଁଥାଏ ଆସିବା ପାଇଁ, ଭାବେ କେମିତି ଯିବି, କିନ୍ତୁ ଠାକୁର ମୋତେ ସେଇ ସୁଯୋଗ ଦିଅନ୍ତି କାହା ମାଧ୍ୟମରେ। ଏଇ ଆଜିର କାଲି ଗତକାଲିର ଘଟଣା, ମୁଁ ଆସିବାକୁ ଚାହୁଁନଥିଲି କାରଣ ମୋର ବହୁତ କାମ ଥିଲା, କିନ୍ତୁ ମୋର ଜଣେ ଟିଚର୍ସ ସାଙ୍ଗ ସେ ମୋତେ କହିଲେ ଯିବା ପୁରୀ, ଆମେ ବି ଆସିଲୁ ତାଙ୍କ ସାଥିରେ, ମୁଁ ଠାକୁରଙ୍କ ଦର୍ଶନ କଥା, ତେଣୁ ତାଙ୍କ ସାଙ୍ଗରେ ଆସିଲି। ଆସିବା ପରେ ଆମେ ସକାଳୁ ଯାତ୍ରା ଆରମ୍ଭ

0: ସାଙ୍ଗ ସେ ମୋତେ କହିଲେ ଯିବା ପୁରୀ, ଆମେ ବି ଆସିଲୁ ତାଙ୍କ ସାଥିରେ, ମୁଁ ଠାକୁରଙ୍କ ଦର୍ଶନ କଥା, ତେଣୁ ତାଙ୍କ ସାଙ୍ଗରେ ଆସିଲି। ଆସିବା ପରେ ଆମେ ସକାଳୁ ଯାତ୍ରା ଆରମ୍ଭ କଲୁ, କୋଣାର୍କ ଦେଇ ପୁଣି ଆସିକି ରାତିରେ ପହଞ୍ଚିଲୁ। 10ଟା ରାତିରେ ଆମେ ପୁରୀ ବସି ମାନେ ଦର୍ଶନ କରିବା ପରେ ମୁଁ ଏମିତି ପାଦୁକ, ତୁଳସୀ ପାଦୁକ ପାଇବା ପାଇଁ ହାତ ତଳେ ବଢ଼େଇ ଦେଲି। ମୋତେ ସେଠି ମୋତେ ପଣ୍ଡା ଜଣେ ଦେଲେ ତୁଳସୀ ପତ୍ର, ମୁଁ ସମସ୍ତଙ୍କୁ ସେଇ ପତ୍ର ବାଣ୍ଟିବା ସମୟରେ ମୁଁ ଭାବିଛି କିନ୍ତୁ ଆସିବା ଭିତରେ ଯେ ପ୍ରଭୁ ଆଉ ମୁଁ ମୁଁ ଆସିଛି ଆଜି ଆପଣଙ୍କର କହିଲେ ସେ କଥା ମୋତେ ମନର ଭିତରେ ମାନେ ଗୋଟେ ଲୁହ ପଳେଇ ଆସୁଛି ଯେ ମୋ ଭାବଟାକୁ ପ୍ରଭୁ ଗ୍ରହଣ କରିଛନ୍ତି କି ନାହିଁ। କିନ୍ତୁ ସେହି ସମୟରେ ମୁଁ ହାତରେ ସମସ୍ତଙ୍କୁ ତୁଳସୀ ବାଣ୍ଟିବା ସମୟରେ ମାନେ କଳା ହେଇକି ଜଣେ ମାନେ ପୁରୁଷ ଲୋକ ସେ ମୋ ହାତକୁ ପଦ୍ମ ଫୁଲ ଟିକେ ବଢେଇ ଦେଲେ ଯାଉଥିଲେ, ସମସ୍ତେ ବି ତାକୁ ଦେଖିଛନ୍ତି, କହିଲେ ମଞ୍ଜୁ ତୁ ହଉଛୁ ଭାଗ୍ୟବାନ ଆଉ ତୁ ମାଗିଥିଲୁ କି। ମୁଁ କହିଲି ନା ମୁଁ ଭାବିନି, ତାଙ୍କୁ ବି କିଛି କହିନି, କିନ୍ତୁ ମୁଁ ଠାକୁରଙ୍କୁ ସବୁ ଜଣେଇଥିଲି। କିନ୍ତୁ ମୋ ହାତରେ ଆସିଥିଲେ ପଦ୍ମ ଫୁଲଟି ରହିଗଲା, ସମସ୍ତେ ମୋତେ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଲେ, ମୋ ଆଖିରୁ ବି ଲୁହ ବୋହିଗଲା। ଆଉ ମୁଁ ସେଇ ଭାବଟାକୁ ଠାକୁରଙ୍କୁ ସବୁବେଳେ ଚାହେଁ, ପ୍ରଭୁ ମୋ ଭାବଟା ଆପଣଙ୍କ ଭାବ ମୋ ପାଖରେ ଥାଉ, ମୁଁ ଆଉ କିଛି ମାଗୁନି, ସଂସାର ମଙ୍ଗଳ ମୋର ଇଚ୍ଛା, କିନ୍ତୁ ଆପଣଙ୍କର ପାଦପଦ୍ମରେ ମୋର ସର୍ବଦା ମନ ସମର୍ପିତ ଥାଉ ଆଉ ସଂଯୋଗ ହୋଇ ରହିଥାଉ, ଏତିକି ମୋର ଇଚ୍ଛା।
1: ସୁନ୍ଦର ଅନୁଭୂତି, ଆପଣ ଯେମିତି କହିଲା ବେଳକୁ ଭାବ ବିହୋଳ ହେଇଯାଉଛନ୍ତି, ଏଟା ଜଗାର କୃପା ଆମେ କହିପାରିବା। ମାନେ ସେ ଭକ୍ତିର ଲୋହ ଭାବର ଲୋହ ଏମିତି ବହୁତ ଥାଉ, ମହାପ୍ରଭୁଙ୍କ କୃପା ଏମିତି ଲାଗି ରହୁଥାଉ, ଆପଣ ପୁରୀ ଆସୁଥାନ୍ତୁ ଆଉ ମହାପ୍ରଭୁଙ୍କ ଦର୍ଶନ କରୁଥାନ୍ତୁ। ନମସ୍କାର ମ୍ୟାଡ଼ାମ।
0: ଆଜ୍ଞା ଧନ୍ୟବାଦ।

ଶିଳ୍ପେଥର ଗାଇଛନ୍ତି ପରବର୍ତ୍ତୀ ଭକ୍ତି ଗୀତ। କଳାକାହ୍ନୁ ଯଶୋଦା ଧାନ ବ୍ରଜବାଳ ତୁହି ନନ୍ଦନନ୍ଦନ କଦମ୍ବ ମୂଳିଆ ମୟୂର ଚୁଳିଆ ଗୋପୀଙ୍କ ବଲ୍ଲଭ ବଂଶୀବଦନ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଅଞ୍ଜଳି ଆକାଶବାଣୀ ପୁରୀ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

ଲୀଳାମୟ ଠାକୁର ନୀଳାଦ୍ରି କେଶରୀ ସାମ୍ୟ ମୈତ୍ରୀ ଓ ସଂହତିର ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷ ଦର୍ଶନ ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

0: ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂହତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂହତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତାମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ, କର୍ମାଙ୍ଗୀରେ। କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ। ଦୈତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୱଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତି, କର୍ପୂର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କ ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତି କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝିବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଡ଼ିପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲା ପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା।

0: ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦୈତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି ଯେ ସେଠି ଗୋଟେ ବଣଜାଗ ହୁଏ ଏବଂ ଯେଉଁ ବଣଜାଗ ଯାତ୍ରା ଯେତେବେଳେ ଆରମ୍ଭ ହେଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ ଏବଂ ସେଠି ଯେମିତି ଯେଉଁ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ ଯଜ୍ଞ ସରିଗଲା ବନଜାଗ ସରିଗଲା ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଢ଼ୀରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ ପତି ମହାପାତ୍ର କରିବେ ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ

ଅନୁଯାକ ସରିଗଲା ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଢ଼ୀରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ ପତି ମହାପାତ୍ର କରିବେ ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି ଯେମିତି ବାସାଂସି ଜିର୍ଣ୍ଣାନି ଯଥା ବିହାୟ ନବାନୀ ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜିର୍ଣ୍ଣା ନ୍ୟନାନି ସଂଜାତି ନବାନୀ ଦେହି ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ ଶ୍ରୀମନ୍ଦିର ଶୋଧ ହୋଇଯାଏ ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

0: ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତୀ ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନ ଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତୀ, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରଚ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବଣ ଜାଗାରେ ସେ ବାହାରିଥାନ୍ତି।
1: କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ, କାଳିଆ ଧନ।

ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟ ରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ଝିଲ୍ଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲ୍ଲି, ବଡ଼ବଡ଼ା, କାକେରି, ସାନ ଅମାର

କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇ ଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରସାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁକଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଶ୍ରୋତାବନ୍ଧୁ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଆକାଶବାଣୀ ପୁରୀ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।
2: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଙ୍କ।
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡସମ୍ୟାନ।

ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ।
1: ଆଜ୍ଞା ନମସ୍କାର
0: ନମସ୍କାର, ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ନରେନ୍ଦ୍ର କୁମାର ସାହୁ, ଆରକପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ନରେନ୍ଦ୍ର ବାବୁ, ଆପଣ ହେଉଛନ୍ତି ଆମର ଜଣେ ପୁରୁଣା ଶ୍ରୋତା, କେମିତି ଅଛନ୍ତି? ଆଠଗଡ଼ର ପରିସ୍ଥିତି କ'ଣ?
1: ଭଲ ଅଛି, ଆଠଗଡ଼ର ପରିସ୍ଥିତି ବର୍ତ୍ତମାନ ତ ବର୍ଷା ଚାଲି ରହିଛି, ବର୍ଷା ଚାଲିଛି, ବିଲବାଡ଼ି ସବୁ ପାଣି ସବୁ ଫୁଲ ହେଲାଣି, ବର୍ଷା ତ ଚାଲିଛି, ବର୍ଷା ଆଜି ଟିକେ ଯେମିତି ବନ୍ଦ ଅଛି, ପୁଣି ମେଘ ତ ଘଟେଇଛି, ପୁଣି ବର୍ଷା ହବ।
0: ଯୋଉ ଅଧିକ ଗରମ ହଉଥିଲା ସେଥିରୁ ନିସ୍ତାର ମିଳିଲା?
1: ହଁ, ନିସ୍ତାର ମିଳିଲା।
0: ଏବେ ଟିକେ ଥଣ୍ଡା ଲାଗୁଛି?
1: ହଁ, ପୁରା ଥଣ୍ଡା ଲାଗୁଛି।
0: ଚାଷୀ ଭାଇ ତ ଆକାଶକୁ ଅନେଇ ସବୁବେଳେ ରହିଥାନ୍ତି, କେତେବେଳେ ବର୍ଷା ହବ ଆଉ କେତେବେଳେ ସେମାନେ ଚାଷ କରିବେ, ତେଣୁ ବର୍ଷା ଆସିଲେ ଚାଷୀ ମୁହଁରେ ହସ ଫୁଟେ, କଣ କହିବେ?
1: ହଁ, ଚାଷୀ ମନ ପୁରା ଖୁସି, ଖୁସି ଆସିଗଲା।

0: ବର୍ଷାକୁ ନେଇକି ସେମାନେ ସବୁ କରୁଛନ୍ତି, ଫସଲ ସବୁ କରୁଛନ୍ତି।
1: ଆଚ୍ଛା, ଆପଣଙ୍କର ଯୋଉ ଟେଲର ଦୋକାନ ଅଛି କେମିତି ଚାଲିଛି?
0: ହଁ ଚାଲିଛି, ଏମିତି ଦୁଃଖେ ସେ ଚାଲିଛି,
1: ଦୁଃଖେ ସୁଖେ।
0: ହଁ
1: ମଣିଷ ଜୀବନ ସେଇଭଳି ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। ଆଗକୁ କ'ଣ ସବୁ ଆପଣଙ୍କର ଯୋଉ ଅଧିକ ବେପାର କୋଉ ସମୟରେ ହବ?
0: ଦଶହରା ବେଳକୁ ଟିକେ ଭଲ ବେପାର ହୁଏ, ଗଣେଶ ପୂଜା,
1: ଯେତେ ପୂଜା ପାର୍ବଣରେ ଆପଣଙ୍କର ଅଧିକ ବେପାର ହୁଏ। ଯାହା ହଉ, ଆପଣଙ୍କର ସେଇ ଯୋଉ ସିଲେଇ ଦୋକାନ ଠିକ୍ ଚାଲୁ, ଆଉ କ'ଣ କହିବେ, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ କେତେବେଳେ ଶୁଣୁଛନ୍ତି, କେମିତି ଲାଗୁଛି ଆପଣଙ୍କୁ?
0: ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ବହୁତ ଭଲ ଲାଗେ ତ, ଏହା ମୁଁ ସବୁବେଳେ ଶୁଣେ ଆକାଶବାଣୀର, ଯୋଉ ଜଗନ୍ନାଥ ସଂସ୍କୃତି ଉପରେ, କ୍ଷେତ୍ର ମହିମା, ଆଉ ଜଗନ୍ନାଥ ସଂସ୍କୃତି ଉପରେ ଯୋଉ ଉପକାର ଇଏ, ଜଗନ୍ନାଥ ଭଜନ ସବୁ। ବର୍ଷା ଉପରେ ଗୋଟେ ଇତଟେ ଦେଇଦେବେ ଆଜ୍ଞା?
1: ହଁ, ବର୍ଷା ଆସିଛି, ବର୍ଷା ସମ୍ଭାବନା ନେଇକି ଆସେ, ସ୍ୱପ୍ନ ନେଇକି ଆସେ, ଆଉ ବର୍ଷା ଆସିଲେ ସୃଷ୍ଟି ଯୋଉ ସବୁଜିମାରେ ଭରିଯାଏ। ଆପଣ କହୁଛନ୍ତି ବର୍ଷା ଉପରେ ଗୋଟେ ଗୀତ ଶୁଣିବେ,
0: ଆପଣଙ୍କ ପସନ୍ଦରେ ଗୋଟେ ବର୍ଷା ଉପରେ ଗୋଟେ ଗୀତ ଦେଇଦେବେ?
1: ହଉ ଠିକ୍ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଚିତ୍ରସେନ ବାବୁ କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ଆମେ ଭଲ ଅଛୁ। ଚିତ୍ରସେନ ବାବୁ, ବର୍ତ୍ତମାନ ଜୁଲାଇ ମାସରେ ସେଠି କଳାହାଣ୍ଡିରେ କେମିତି ରହିଛି ପାଣିପାଗ, ଆଉ କଣ ପର୍ବପର୍ବାଣି ଏ ମାସରେ ପାଳନ ହୁଏ?
1: ଆଜି ଏକା ବର୍ଷାଟା କମିଛି ଆଜ୍ଞା।
0: ବର୍ଷା ହଉଥିଲା?
1: ହଁ ଆଜ୍ଞା।
0: ତେବେ ଟିକେ ବର୍ତ୍ତମାନ ଥଣ୍ଡା ଲାଗୁଥିବ?
1: ହଁ ଆଜ୍ଞା ଥଣ୍ଡା ଲାଗୁଛି ଆଜ୍ଞା।
0: ଯୋଉ ପ୍ରଚଣ୍ଡ ଗରମ ହଉଥିଲା?
1: ହଁ ଆଜ୍ଞା ପୁରା କମିଗଲା ଆଜ୍ଞା।
0: କମିଗଲା, ସେଥିରୁ ନିସ୍ତାର ମିଳିଲା। ତେବେ ଚିତ୍ରସେନ ବାବୁ, ଏଇ ମାସରେ କଣ ସବୁ ସେଠି ପର୍ବପର୍ବାଣି ପାଳିତ ହୁଏ? କିଛି
1: ରଥଯାତ୍ରା ହୁଏ ଆଜ୍ଞା।
0: ହଁ, ରଥଯାତ୍ରା ଶ୍ରୀକ୍ଷେତ୍ରରେ ମଧ୍ୟ ହଉଛି, ଆପଣ କେବେ ଆସିଛନ୍ତି ଦେଖିବାକୁ?
1: ହଁ ଆଜ୍ଞା ଯାଇଥିଲି ଆଜ୍ଞା, ଆପଣଙ୍କୁ ଭେଟିବି ବୋଲି କହିଥିଲି ତ ଆଜ୍ଞା, ମୁଁ ଆପଣଙ୍କୁ ଭେଟି ପାରିଲି ନାହିଁ ଆଜ୍ଞା। ଆଗରୁ ମୁଁ ଯାଇଥିଲି ଆଜ୍ଞା, ରଥଯାତ୍ରା ଥିଲା ଆଜ୍ଞା, ଏଇନେ 15 ଦିନ ଖଣ୍ଡେ।
0: କୋଉ ବର୍ଷ ଆସିଥିଲେ?
1: ଗତ ବର୍ଷ ଯାଇଥିଲୁ ଆଜ୍ଞା।
0: ଆଚ୍ଛା, ଆଉ ଆମର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ମନ୍ଦିରରେ, ଆଉ କୁଆଡେ କୁଆଡେ ସବୁ ଗଲେ?
1: ଆଉ ଯାଇଥିଲୁ ଆଜ୍ଞା କୋଣାର୍କ ଗଲୁ ଆଜ୍ଞା, ଲିଙ୍ଗରାଜ ମନ୍ଦିର ଗଲୁ ଆଜ୍ଞା।
0: ସବୁ ସ୍ଥାନ ବୁଲିକି ଦେଖିଛନ୍ତି?
1: ହଁ ଆଜ୍ଞା, ଆଉ ଯାଇଥିଲୁ ଆଜ୍ଞା ଘଟଗାଁ ଯାଇଥିଲୁ ଆଜ୍ଞା।
0: ଆଚ୍ଛା, କଣ ଅନୁଭବ କଲେ? ଆପଣ ସେଇ ଅଞ୍ଚଳରେ ବି ବୁଲିଛନ୍ତି, ଏପଟେ ବି ଆସି ବୁଲିକି ଗଲେ, କଣ ଅନୁଭବ କଲେ?
1: ଭଗବାନ ପୁରା ସେନେ ଅଛନ୍ତି ସେଇଭଳି ଲାଗିଲା ଆଜ୍ଞା।
0: ଆଚ୍ଛା, ମହାପ୍ରଭୁଙ୍କୁ ଦର୍ଶନ କରି କଣ କହିଲେ ଆପଣ?
1: ଦର୍ଶନ କରି କହିଲୁ ଆଜ୍ଞା, ଆମ ସୁଖ ଦୁଃଖ ସବୁ ଖୁସିରେ ଥୋଉ ଆଜ୍ଞା ବୋଲିକରି ମହାପ୍ରଭୁ ଜଣେଇଲୁ ଆଜ୍ଞା। ଆଉ
0: ଭଲ କଥା। ତେବେ ଆପଣଙ୍କର ଯୋଉ ଦୋକାନ କେମିତି ଚାଲିଛି?
1: ଦୋକାନଟା ଠିକ ଚାଲିଛି ଆଜ୍ଞା।
0: ଠିକ ଚାଲିଛି?
1: ହଁ ଆଜ୍ଞା।
0: ତେବେ କୁହନ୍ତୁ ଚିତ୍ରସେନ ବାବୁ, ଏତେ ଦୂରରୁ ଆପଣ ଫୋନ କରିଛନ୍ତି, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଏଫ୍ସିଏସ୍ଆର୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଉପସ୍ଥାପନ କଲେ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ। ଶ୍ରୋତବନ୍ଧୁ, ସବୁକିଛି ହେଉଛନ୍ତି ପରମ ବ୍ରହ୍ମ ପରମେଶ୍ୱର ପ୍ରଭୁ ଜଗନ୍ନାଥ, ତାଙ୍କରି ଚରଣରେ ସମର୍ପି ଦେଉଛୁ ଭାବଭକ୍ତି। ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ

ସରତା ସ୍ୱାମୀ ଚକା ବିଜୟୀ ପ୍ରଭୁ ଏଠାରେ ମାନବୀୟ ଲୀଳା କରୁଅଛନ୍ତି। ପ୍ରଭୁଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଭିଡ଼ ଲାଗିଛି ଅଲାରନାଥଙ୍କଠାରେ। ଶ୍ରୀମନ୍ଦିରରେ ପଟିଥିଅ ରୂପେ ପୂଜା ପାଉଛନ୍ତି ପ୍ରଭୁ ଚତୁର୍ଥା ମୂର୍ତ୍ତି। ପ୍ରତ୍ୟେକ ଫଳ ମୂଳ କ୍ଷୀର ଦହି ମିଶ୍ରିତ ପଣା ଅର୍ପଣ କରାଯାଇଥାଏ। ସୁସ୍ଥ ହେବା ପାଇଁ ଚତୁର୍ଥା ମୂର୍ତ୍ତିଙ୍କୁ ଦଶମୂଳ ମୋଦକ ଅର୍ପଣ କରାଯାଇଥାଏ। ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ହେଉଛି ଅଣସର ଏକାଦଶୀ। ଏହି ଦିନ ଠାକୁର ଆରୋଗ୍ୟ ହୁଅନ୍ତି। ଖବର ଯାଇଥାଏ ରାଜା ଘରକୁ। ତାପରେ ମହାପ୍ରଭୁଙ୍କୁ କସ୍ତୁରୀ ଚନ୍ଦନ କର୍ପୂର ଲେପନ କରାଯାଇଥାଏ। ଠାକୁର ସୁସ୍ଥ ହେବାରୁ ଭୋଗ ବେଳେ ଘଣ୍ଟି ବାଜିଥାଏ। ସେହିଦିନ ରାତିରେ ଖଡ଼ି ଲେପନ ହୋଇଥାଏ। ଦ୍ୱାଦଶୀରେ ଓଷୁଅ ଲାଗି ନୀତି ହୋଇଥାଏ। ଅଣସରର ତେର ଦିନ ଘଣା ଲାଗି ହୋଇଥାଏ। ଚତୁର୍ଦ୍ଦଶୀରେ ବନକ ଲାଗି ପ୍ରଭୁଙ୍କର ମୁଖର ରଙ୍ଗ ହୋଇଥାଏ। ଅନବସର ଶେଷ ଦିନ ହେଉଛି ନେତ୍ର ଉତ୍ସବ ବା ନବଯୌବନ ଦର୍ଶନ। ତାପରେ ରଥଯାତ୍ରା। ଏହିପରି ପ୍ରଭୁଙ୍କର ନୀତି ଶ୍ରୀକ୍ଷେତ୍ରରେ ହୋଇଥାଏ। ଉଛୁଳି ପଡ଼ୁଥାଏ ବଡ଼ ଦାଣ୍ଡ ଜୟ ଜଗନ୍ନାଥ ଧ୍ୱନିରେ।

ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଶୁଣୁଥିଲେ ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଏହି ଗୀତଟିକୁ। ଶ୍ରୋତବନ୍ଧୁ, ପୁରୀର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିରର ଶେଷ ଦେବଦାସୀ ମାହାରି ଏବଂ ଶାସ୍ତ୍ରୀୟ ଓଡ଼ିଶୀ ଗାୟିକା ପାରସମଣି ଦେବୀଙ୍କ ଆଜିର ଦିନ 10 ଜୁଲାଇ 2021 ମସିହାରେ ପରଲୋକ ହୋଇଥିଲା। ଆଜିର ଦିନ ଜୁଲାଇ 10 ତାରିଖ 1937ରେ ବିଶ୍ୱନାଥ ଦାସ ବ୍ରିଟିଶ ଭାରତରେ ନୂତନ ଭାବରେ ପ୍ରତିଷ୍ଠିତ ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଯାହା ଏହି ଅଞ୍ଚଳର ଓଡ଼ିଶା ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଆଣିପାରିଥିଲା।

ବାସୁଦେବ ରଥଙ୍କ ସଙ୍ଗୀତ ପରିଚାଳନାରେ ଶୁଣୁଥିଲେ ତାନସେନ ସିଂଙ୍କ କଣ୍ଠରୁ ଭୁଲ କାହାର ଚଳଚ୍ଚିତ୍ରର ଏହି ଗୀତଟିକୁ। ଶ୍ରୋତାବନ୍ଧୁ, ଓଡ଼ିଶା ତା'ର ଇତିହାସ, ସ୍ଥାପତ୍ୟ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟ ପାଇଁ ବିଶ୍ୱରେ ପରିଚିତ। ବିଶ୍ୱର ଦୀର୍ଘ ଓଡ଼ିଶାର ସମ୍ବଲପୁରରେ ହୀରାକୁଦ ଡ୍ୟାମ୍ ଆଉ ବିଶ୍ୱର ସବୁଠାରୁ ଦୀର୍ଘ ମାଟିବନ୍ଧ, ଯାହାର ଲମ୍ବ ହେଉଛି 25.8 କିଲୋମିଟର। ଓଡ଼ିଶାର ସମ୍ବଲପୁରରେ ଥିବା ହୁମା ମନ୍ଦିର ହେଉଛି ଗୋଟିଏ ପାର୍ଶ୍ୱକୁ ଝୁଙ୍କି ରହିଥିବା ମନ୍ଦିର। ଏହା ହେଉଛି ଶିବ ମନ୍ଦିର। ଏହାର ରହସ୍ୟମୟ ବିଷୟ ହେଉଛି ଏହାର ଚାରିପାଖରେ ଥିବା ଛୋଟ ଛୋଟ ଗଠନଗୁଡ଼ିକ ସମ୍ପୂର୍ଣ୍ଣ ସିଧା ହୋଇ ଠିଆ ହୋଇଅଛି। ସର୍ବବୃହତ ବିଶ୍ୱର ଅଲିଭ୍ ରିଡ୍ଲି କଇଁଚଙ୍କ ବସାଭୂମି ଓଡ଼ିଶା ଉପକୂଳରେ ଥିବା ପବିତ୍ର ବେଳାଭୂମି ଗହିରିମଥା। ପ୍ରତିବର୍ଷ ଲକ୍ଷ ଲକ୍ଷ ମାଈ କଇଁଚ ସେମାନଙ୍କର ଅଣ୍ଡା ଦେବାକୁ ଏ କୂଳକୁ ଆସିଥାନ୍ତି। ଓଡ଼ିଶାର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର, ୟୁନେସ୍କୋ ଏହାକୁ ବିଶ୍ୱର ଐତିହ୍ୟସ୍ଥଳ ଏବଂ କଳିଙ୍ଗ ରାଜ୍ୟର ସମୃଦ୍ଧିର ପରିଚୟ ଦେଇଛି। ଏହା ତାଜମହଲ ନିର୍ମାଣ ହେବାର ବହୁ ପୂର୍ବରୁ ପ୍ରତିଷ୍ଠିତ କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଉ ହେଉଛି ଓଡ଼ିଶାର ବରଗଡ଼ର ଧନୁଯାତ୍ରା ବିଶ୍ୱର ଦୀର୍ଘ ଓପନ୍ ଏୟାର ଥିଏଟର, ଏହା ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନର ପ୍ରତିଟି ବିଷୟବସ୍ତୁ ପ୍ରଦର୍ଶନ କରିବା ପାଇଁ ପୌରାଣିକ ମଥୁରା ରାଜ୍ୟରେ ପରିଣତ ହୋଇଥାଏ। ଏହି ଯାତ୍ରା 11 ଦିନ ଯାଏଁ ଚାଲିଥାଏ। ଏହା ଏକ ଜାତୀୟ ମହୋତ୍ସବ।

ଶ୍ରୋତା ବନ୍ଧୁ, ପ୍ରଭାତର ଆଗମନରେ ମନରେ ଜନ୍ମେ ନୂଆ ଆଶା ଆଉ ବିଶ୍ୱାସ, ସହଯୋଗ ସୁସମ୍ପର୍କ ମନରେ ଭରେ ଆତ୍ମବିଶ୍ୱାସ, ସେଇ ଆତ୍ମବିଶ୍ୱାସ ସକାରାତ୍ମକ ମନୋଭାବ ନେଇ ଚାଲିବା ଜୀବନର ପଥ।

ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରତ୍ୟେକଙ୍କ ହୃଦୟରେ ଭରିଦିଏ ଆନନ୍ଦ। କ୍ଷଣିକ ମଧ୍ୟରେ ମନ ହଜିଯାଏ ସୁର ତାଳ ଲୟର ଛନ୍ଦରେ, ଆଉ ମନ ଗାଉଥାଏ

ଶ୍ରୋତା ବନ୍ଧୁ, ଉପନିଷଦ ଅନୁଯାୟୀ ସମଗ୍ର ବିଶ୍ୱ ହେଉଛି ଏକ ଆତ୍ମାର ପରିପ୍ରକାଶ। ସମସ୍ତଙ୍କ ହୃଦୟରେ ଏକମାତ୍ର ଆନନ୍ଦମୟ ଆତ୍ମା ବିଦ୍ୟମାନ। ତେଣୁ ସମଗ୍ର ମାନବ ସମାଜରେ ଆଧ୍ୟାତ୍ମିକ ଏକତା ଆଣିବା ନିହାତି ଆବଶ୍ୟକ। ଏହି ଆଧ୍ୟାତ୍ମିକ ଏକତା ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ। ବେଦ, ବାଇବେଲ, କୋରାନ ଆଦି ସମସ୍ତ ଧର୍ମଗ୍ରନ୍ଥରେ ଏକମାତ୍ର ସତ୍ୟ ନିହିତ ତାହା ହେଉଛି ଦୟା, ସେବା, ସଦ୍ଭାବ ଆଉ ସହାନୁଭୂତି। ରାଗ, ଦ୍ୱେଷ, ଅହମ୍ଭାବ ଆଧିପତ୍ୟ ପାଇଁ ଆଜି ବିଶ୍ୱରେ ସୃଷ୍ଟି ହୋଇଛି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି। ଶାନ୍ତି ଚୁକ୍ତି ହେବା ପରେ ମଧ୍ୟ ଆମେରିକା ବୁଧବାର ଇରାନ ଉପରେ ଆକ୍ରମଣ କରିଛି। ଏହାର ଭୟାବହ ପରିସ୍ଥିତିର ମୁକାବିଲା କରୁଛନ୍ତି ସାଧାରଣ ନିରୀହ ଜନସମାଜ। ଧନ ଜୀବନ ନଷ୍ଟ ହେବା ସଙ୍ଗେ ବିଶ୍ୱର ଅର୍ଥନୀତିକୁ ଏହା ଗଭୀର ଭାବେ ପ୍ରଭାବିତ କରୁଅଛି।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7 ଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ

0: ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା ଛଅ ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800 ଅଧିକ ପରିବାରକୁ 6,800 ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନ 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ କହିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲ୍ଲୀ ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2 କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi to arrive shortly in Auckland on 2-day visit to hold talks with his New Zealand counterpart. Centre amends drugs rules to regulate high alcohol containing drug formulations. India strongly condemns conflict-related sexual violence at UNSC, describes it as tool of war and terrorism. IMD issues red alert.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନକ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇ କେୱାଇସି, 353,069 ଫିଲ୍ଡ ଇନକ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆହୋଇଛି।
1: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 10 ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି, ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
3: ଅର୍ଲି 2027 ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟ୍ରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ୍ ଦେବେ।
1: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ

କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ।

କରିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶିଶୁ ନୀଳଗିରି ଲେଖରେ ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀୟ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT 1325 ଅଧ୍ୟାୟ।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT 1225 ଅଧ୍ୟାୟ ଆକାଶବାଣୀ ପୁରୀ ଶୁଣନ୍ତୁ ଯୁବବାଣୀ ପ୍ରଜନା କରିଛନ୍ତି ଦିଲୀପ କୁମାର ନାୟକ ଉପସ୍ଥାପନାରେ ଅଙ୍କିତା ତ୍ରିପାଠୀ କ୍ଷଣପ୍ରଭା ଷଡ଼ଙ୍ଗୀ

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସମୟର ତାଳି ତାଳି ଆମେ ଆସି ପହଞ୍ଚି ସାରିଛୁ ଯୁବବାଣୀ ପ୍ରତିବିମ୍ବ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ। ସାଥିରେ ଅଛୁ ଆମେ ଆପଣଙ୍କ ଯୁବସାଥୀ, ମୁଁ ଅଙ୍କିତା,
1: ଆଉ ମୁଁ କ୍ଷଣପ୍ରଭା।

0: ଆଚ୍ଛା କ୍ଷଣପ୍ରଭା, ଗୋଟେ କଥା ଜାଣିଛ ନା, ଆଜି ସକାଳେ ମୁଁ ଘରୁ ବାହାରିଲା ବେଳେ କଣ ସବୁ ଦେଖିଲି?
1: କଣ ଦେଖିଲ?
0: ଆରେ କୁହନି କୁହନି, ରାସ୍ତାରେ ଗାଡ଼ିର ଗୋଟିଏ ଲମ୍ବା ଧାଡ଼ି, ଆଉ ବସ୍ଷ୍ଟାଣ୍ଡରେ ଅପେକ୍ଷାରତ ଲୋକ, ହସ୍ପିଟାଲରେ ଚିକିତ୍ସା ପାଇଁ ଲାଇନ, ସ୍କୁଲରେ ଭର୍ତ୍ତି ପାଇଁ ଅଭିଭାବକଙ୍କ ଭିଡ଼, ଚାକିରିର ମେଳାରେ ହଜାର ହଜାର ଯୁବକ ଯୁବତୀ। ଏହି ଦୃଶ୍ୟ ଆମ ପାଇଁ କିଛି ନୂଆ ନୁହେଁ ଯେ, କିନ୍ତୁ ପ୍ରାୟ ପ୍ରତିଦିନ ଆମେ ଏହାକୁ ଦେଖୁଛେ।
1: ତମେ ଠିକ କଥା କହିଲ ଅଙ୍କିତା, ଏହି ଭିଡ଼ କହିବାକୁ ଗଲେ ଭିଡ଼ ନୁହଁ, ଏହା ହେଉଛି ସମୟର ଏକ ବଡ଼ କାହାଣୀ। ତମେ ତ ଦେଖୁଛ ଦିନକୁ ଦିନ ଜନସଂଖ୍ୟା କୋଉ ପରିମାଣରେ ବୃଦ୍ଧି ପାଉଛି।
0: ହଁ କ୍ଷଣପ୍ରଭା, ଜନସଂଖ୍ୟା ଶବ୍ଦଟି ଶୁଣିଲେ ଆମ ମନରେ ସଂଖ୍ୟା ଆସିଯାଏ, କିନ୍ତୁ ଜନସଂଖ୍ୟା କେବଳ ଏକ ସଂଖ୍ୟା ନୁହେଁ, ଏହା ପ୍ରତ୍ୟେକ ମଣିଷର ସ୍ୱପ୍ନ, ପରିଶ୍ରମ, ଆଶା, ଅଧିକାର ଓ ଦାୟିତ୍ୱର ସମଷ୍ଟି। ପ୍ରତ୍ୟେକ ନବଜାତ ଶିଶୁ ଏକ ନୂଆ ସମ୍ଭାବନା ନେଇ ପୃଥିବୀକୁ ଆସିଥାନ୍ତି, କିନ୍ତୁ ସେହି ସମ୍ଭାବନାକୁ ବାସ୍ତବରେ ପରିଣତ କରିବା ପାଇଁ ଦରକାର ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ସୁରକ୍ଷା ଓ ସୁଯୋଗ।
1: ସେଥିପାଇଁ ତ ବିଶ୍ୱ ଜନସଂଖ୍ୟା ଦିବସ ଆମକୁ ସବୁବେଳେ ଏହି ପ୍ରଶ୍ନ ପଚାରିଥାଏ ଯେ ଆମେ ଲୋକଙ୍କୁ ବଢ଼ାଉଛୁ ନା ସଠିକ୍ ମଣିଷ ଗଢ଼ୁଛୁ।
0: ତେବେ ବନ୍ଧୁଗଣ, ଗୋଟିଏ ଦେଶର ଶକ୍ତି ତାହାର ଜନସଂଖ୍ୟାରେ ହିଁ ଥାଏ, କିନ୍ତୁ ସେହି ଶକ୍ତି ସେତେବେଳେ ହିଁ ଉନ୍ନତିରେ ପରିଣତ ହୁଏ ଯେତେବେଳେ ଲୋକମାନେ ଶିକ୍ଷିତ, ସୁସ୍ଥ, କୁଶଳ ଓ ସଚେତନ ହୁଅନ୍ତି। ନଚେତ୍ ସେହି ଜନସଂଖ୍ୟା ବେକାରୀ, ଦାରିଦ୍ର୍ୟ, ପରିବେଶ ଉପରେ ଚାପ ଓ ସାମାଜିକ ଅସମାନତାକୁ ବଢ଼ାଇପାରେ।
1: ତାହେଲେ ଅଙ୍କିତା, ଗୋଟିଏ ସରଳ ଉଦାହରଣ ସ୍ୱରୂପ ବୁଝିବା, ଯେମିତିକି ଗୋଟେ ଗାଁରେ ଗୋଟେ ପୋଖରୀ ଅଛି, ବର୍ଷ ପରେ ବର୍ଷ ସେଇ

0: ପୋଖରୀରେ ପାଣିରେ ସମସ୍ତେ ନିଜ ନିଜ କାମ କରୁଥିଲେ। କିନ୍ତୁ ଧୀରେ ଧୀରେ ଯେତେବେଳେ ଗାଁର ଲୋକ ସଂଖ୍ୟା ବଢିଗଲା, ପୋଖରୀ ରହିଲା ସତ, କିନ୍ତୁ ପାଣି ଉପରେ ସମସ୍ତଙ୍କର ଚାପ ବଢିଲା, ଫଳରେ ପାଣିର ଅଭାବ ବି ଦେଖାଗଲା।
1: ହଁ କ୍ଷଣପ୍ରଭା, ଏହି ଉଦାହରଣଟି କେବଳ ଗୋଟିଏ ପୋଖରୀର ନୁହେଁ, ପୃଥିବୀର ପାଣି, ଜଙ୍ଗଲ, ଜମି, ଖଣିଜ ସମ୍ପଦ ଓ ଶକ୍ତି ମଧ୍ୟରେ ସୀମିତ। ତେଣୁ ଜନସଂଖ୍ୟା ବିଷୟରେ ଆଲୋଚନା କେବଳ ଲୋକ ସଂଖ୍ୟାରେ ନୁହେଁ, ଏହା ସମ୍ପଦର ସଠିକ୍ ବ୍ୟବହାର, ସମାନ ବଣ୍ଟନ ଓ ସୁସ୍ଥାୟୀ ଭବିଷ୍ୟତର ଆଲୋଚନା ମଧ୍ୟ। ତେବେ ଶ୍ରୋତା ବନ୍ଧୁ, ଏହି ଜନସଂଖ୍ୟା ବିଷୟରେ ଆମେ ଆଗକୁ ଏମିତି ଅନେକ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ବୁଝିଲ ଅଙ୍କିତା, ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି।
1: କୋଉ ପ୍ରଶ୍ନ?
0: ଆମେ ଏମିତି ଏକ ପୃଥିବୀ ଗଢ଼ୁଛୁ ଯେଉଁଠାରେ ଆସନ୍ତା ପିଢ଼ିଙ୍କ ପାଇଁ ନିରାପଦ, ସୁସ୍ଥ ଓ ସମ୍ମାନଜନକ ଜୀବନ ବିତେଇ ପାରିବେ ତ, ନା ଆମେ ସେମାନଙ୍କ ପାଇଁ ସମସ୍ୟାର ଭାର ବଢ଼ଉଛୁ?
1: ହଁ କ୍ଷଣପ୍ରଭା, ଆଉ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ହିଁ ପ୍ରତିବର୍ଷ ଜୁଲାଇ 11 ମାନେ ଆସନ୍ତା କାଲିକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ଆମେ ପାଳନ କରିଥାଉ। ଆଉ ଏହି ବିଶେଷ ଅବସରରେ ଆମେ ଜାଣିବା ଏହି ଦିବସର ଇତିହାସ କ'ଣ, କାହିଁକି ଏହାର ଆବଶ୍ୟକତା ପଡ଼ିଲା, ଭାରତ ଓ ଓଡ଼ିଶାର ପରିସ୍ଥିତି କ'ଣ, ଜନସଂଖ୍ୟା ଓ ପରିବେଶର ସମ୍ପର୍କ କେମିତି, ଏବଂ ସବୁଠାରୁ ବଡ଼ କଥା ହେଲା ଆମେ ପ୍ରତ୍ୟେକ ଏଥିରେ କ'ଣ ସବୁ ଭୂମିକା ନେଇପାରିବା।
0: ତାହେଲେ ଇତିହାସ କଥା ଯଦି କହିଲଣି ଯୁବବନ୍ଧୁ, 1987 ମସିହାରେ ଜୁଲାଇ 11 ତାରିଖରେ ପୃଥିବୀର ଜନସଂଖ୍ୟା ପ୍ରାୟ 5 ବିଲିୟନରେ ପହଞ୍ଚି ଯାଇଥିଲା। ସେତେବେଳେ ସମଗ୍ର ବିଶ୍ୱ ଅନୁଭବ କଲା ଯେ ଜନସଂଖ୍ୟା କେବଳ ଏକ ପରିସଂଖ୍ୟାନର ବିଷୟ ନୁହେଁ, ଏହା ହେଉଛି ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର, ପରିବେଶ ଓ ମାନବାଧିକାର ସହିତ ସିଧାସଳଖ ଭାବେ ଜଡ଼ିତ।
1: ଆଉ ସେହି ଚିନ୍ତାଧାରାର ପରବର୍ତ୍ତୀ ସମୟରେ ପ୍ରତିବର୍ଷ ଜୁଲାଇ 11କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ଆଉ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା, ଲୋକଙ୍କୁ ଭୟ ଦେବା ନୁହେଁ, ବରଂ ସଚେତନ କରିବା।
0: ହଁ ଅଙ୍କିତା, ଆଜି ପୃଥିବୀର ଅନେକ ଦେଶ ଦୁଇ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଯେମିତି କହିବାକୁ ଗଲେ କେଉଁଠି ଜନସଂଖ୍ୟା ଦ୍ରୁତ ବେଗରେ ବଢ଼ୁଛି ତ ଆଉ କେଉଁଠି ଜନ୍ମହାର କମିଯାଉଛି ଆଉ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଆଜିର ଆଲୋଚନା କେବଳ ଜନସଂଖ୍ୟା ବଢ଼ିବା ନୁହେଁ, ବରଂ ସନ୍ତୁଳିତ ଓ ସୁସ୍ଥ ଜନସଂଖ୍ୟା ଗଢ଼ିବା।
1: ହଁ ଠିକ କହିଲ କ୍ଷଣପ୍ରଭା। ତେବେ ଶ୍ରୋତା ବନ୍ଧୁ, ଏବେ ଚାଲନ୍ତୁ ଆସିବା ଆମ ଦେଶ ଭାରତକୁ। ଭାରତ ଏକ ଯୁବ ଶକ୍ତିର ଦେଶ, ଏଠାରେ କୋଟି କୋଟି ଯୁବକ ଯୁବତୀ ଅଛନ୍ତି, ଏହା ଆମର ସବୁଠାରୁ ବଡ଼ ଶକ୍ତି। କିନ୍ତୁ ଏହି ଶକ୍ତିକୁ ସଠିକ୍ ଦିଗ ଦେବା ପାଇଁ ଆବଶ୍ୟକୀୟ ଉଚ୍ଚମାନର ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଓ ସୁସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଟିକିଏ ଭାବନ୍ତୁ ତ, ଯଦି ପ୍ରତ୍ୟେକ ଶିଶୁ ଭଲରେ ଶିକ୍ଷା ପାଏ, ପ୍ରତ୍ୟେକ ଯୁବକ ଦକ୍ଷତା ଅର୍ଜନ କରେ ଆଉ ପ୍ରତ୍ୟେକ ମହିଳା ସୁରକ୍ଷିତ ଓ ସଶକ୍ତ ହୁଅନ୍ତି, ତେବେ ଏହି ବିଶାଳ ଜନସଂଖ୍ୟା ହିଁ ଭାରତର ସବୁଠାରୁ ବଡ଼ ସମ୍ପଦ ହୋଇପାରିବ।
0: ତମେ ଠିକ୍ କଥା କହିଛ। ଇଏ ତ ଗଲା ଆମ ଦେଶ ଭାରତର କଥା, ଟିକେ ଓଡ଼ିଶାର ବି କଥା ଭାବିବା। ଆମ ରାଜ୍ୟରେ ସହର ବଢ଼ୁଛି, ତା ସହିତ ଶିଳ୍ପ, ରାସ୍ତା, ଶିକ୍ଷାର ସୁଯୋଗ ମଧ୍ୟ ବଢ଼ୁଛି। କିନ୍ତୁ ଏହା ସହିତ ପାଣିର ଚାହିଦା, ବିଦ୍ୟୁତ୍ର ବ୍ୟବହାର, ଚାକିରିର ପ୍ରତିଯୋଗିତା ଆଉ ସହରାମୁଖୀ ପ୍ରବାସ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ଆଚ୍ଛା, ଏଇସବୁର ସମାଧାନ କିଛି ଅଛି ବୋଲି ତୁମେ କ'ଣ ଭାବୁଛ?
1: ଆରେ ହଁ ହଁ।

0: ଅଛି ନା, ସମାଧାନ କେବଳ ଜନସଂଖ୍ୟା କମାଇବା ନୁହେଁ, ପ୍ରକୃତ ସମାଧାନ ହେଉଛି ଯୋଜନାବଦ୍ଧ ବିକାଶ। ପ୍ରତ୍ୟେକ ଶିଶୁକୁ ଶିକ୍ଷା, ପ୍ରତ୍ୟେକ ପରିବାରକୁ ସ୍ୱାସ୍ଥ୍ୟ ସେବା, ଆଉ ପ୍ରତ୍ୟେକ ଯୁବକ ଦକ୍ଷତା ଓ ରୋଜଗାରର ସୁଯୋଗ, ଏବଂ ପ୍ରତ୍ୟେକ ନାଗରିକଙ୍କୁ ସଚେତନତା। ଜନସଂଖ୍ୟାର ଏହି ଆଲୋଚନାରେ ଆଉ ଗୋଟିଏ କଥା ମଧ୍ୟ ବହୁତ ଜରୁରୀ, ମହିଳାଙ୍କ ଶିକ୍ଷା। ଯେଉଁଠାରେ ଝିଅମାନେ ପଢ଼ନ୍ତି ସେଠାରେ ସ୍ୱାସ୍ଥ୍ୟ ଭଲ ହୁଏ, ପରିବାର ଅଧିକ ସଚେତନ ହୁଏ, ଏବଂ ପରବର୍ତ୍ତୀ ପିଢ଼ି ଅଧିକ ସକ୍ଷମ ହୋଇଉଠେ। ତେଣୁ ଜନସଂଖ୍ୟା ବିଷୟରେ ଆଲୋଚନା କଲେ ମହିଳା ସଶକ୍ତିକରଣକୁ କେବେ ବି ଅଲଗା କରିହେବ ନାହିଁ।
1: ତେଣୁ ଶ୍ରୋତା ବନ୍ଧୁ, ଆମେ ଯେତେବେଳେ ଜନସଂଖ୍ୟା କହୁଛୁ ସେତେବେଳେ ଆମେ ବାସ୍ତବରେ ଆମର ଭବିଷ୍ୟତର କଥା କହୁଛୁ। ଆମେ କେବଳ ଆଜି କଥା ନୁହେଁ, ଆସନ୍ତା ପିଢ଼ିର ଏଇସବୁ ହେଉଛି ପ୍ରଶ୍ନ। ଏବେ ଗୋଟେ ମୁହୂର୍ତ୍ତ ପାଇଁ ନିଜ ଚାରିପାଖକୁ ଦେଖିବା, ଆମେ କେତେ ପାଣି ଖର୍ଚ୍ଚ କରୁଛୁ, କେତେ ସାରା ଖାଦ୍ୟକୁ ନଷ୍ଟ କରୁଛୁ, କେତେ ବିଦ୍ୟୁତ ଅନାବଶ୍ୟକ ଭାବେ ବ୍ୟବହାର କରୁଛୁ। ଜନସଂଖ୍ୟା ବିଷୟରେ ସମାଧାନ କେବଳ ସରକାରୀ ଯୋଜନା ନୁହେଁ ଯୁବବନ୍ଧୁ, ଏହିସବୁ କଥା ଆମ ଦୈନନ୍ଦିନ ଅଭ୍ୟାସରେ ମଧ୍ୟ ଲୁଚି ରହିଛି। ଜନସଂଖ୍ୟା କେବଳ ଏକ ସଂଖ୍ୟା ନୁହେଁ, ଏହା ହେଉଛି ମଣିଷର ଜୀବନ, ସ୍ୱପ୍ନ, ଅଧିକାର ଆଉ ଭବିଷ୍ୟତର ପରିଚୟ।
0: ଶ୍ରୋତାବନ୍ଧୁ, ଆମେ ପ୍ରାୟତଃ କହିଥାଉ ଲୋକ ବହୁତ ବଢ଼ିଗଲେ, କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଆମେ କିଭଳି ପ୍ରତ୍ୟେକ ମଣିଷଙ୍କୁ ସମ୍ମାନଜନକ ଜୀବନ, ଉତ୍ତମ ଶିକ୍ଷା, ସୁଲଭ ସ୍ୱାସ୍ଥ୍ୟ ସେବା, ନିରାପଦ ପରିବେଶ ଏବଂ ରୋଜଗାରର ସୁଯୋଗ ଦେଇପାରୁଛୁ। ଏକ ସୁନ୍ଦର ସମାଜ ଗଢ଼ିବା ପାଇଁ କେବଳ ସରକାରଙ୍କର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ, ପରିବାର, ଶିକ୍ଷାନୁଷ୍ଠାନ, ସମାଜ, ଗଣମାଧ୍ୟମ, ଯୁବପିଢ଼ି ଏବଂ ପ୍ରତ୍ୟେକ ନାଗରିକଙ୍କର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ।
1: ଆଚ୍ଛା ଅଙ୍କିତା, ଏତେ ସବୁ କଥାରୁ ଆମେ ଏଇଆ ବୁଝିଲେ ଯେ ଜନସଂଖ୍ୟା ସହିତ ପରିବେଶ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏକ ସୁସ୍ଥ ସମାଜ ପ୍ରତ୍ୟେକ ଲୋକଙ୍କ ପାଇଁ ଆମେ ଯଦି ଗଢ଼ିବାକୁ ଚାହୁଁଛେ ତାହେଲେ ଆମ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ। ଜନସଂଖ୍ୟା କହିବାକୁ ଗଲେ ଲୋକଙ୍କର ଗଣତି ନୁହେଁ, ଜନସଂଖ୍ୟା ହେଉଛି ଲୋକମାନେ କିପରି ସୁସ୍ଥ ପରିବେଶରେ ଏକ ସୁଗମ ଭବିଷ୍ୟତ ଗଢ଼ିପାରିବେ, ଏହା ହିଁ ହେଉଛି ଜନସଂଖ୍ୟା। ଆଚ୍ଛା ଅଙ୍କିତା, ଆଗକୁ ତ ପରିବେଶ ସମ୍ବନ୍ଧୀୟ କଥା ହେବା, କିନ୍ତୁ ଏ କଥା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ପ୍ରାଚୀନ କାଳରୁ ହିଁ ମଣିଷ ସବୁବେଳେ ପ୍ରକୃତି ଉପରେ ନିର୍ଭର କରିଆସିଛି। ସେ ଖାଦ୍ୟ ପାଇଁ ହେଉ କିମ୍ବା ବାସସ୍ଥାନ, ନହେଲେ ବସ୍ତ୍ର, ଔଷଧ ଆଉ ଜୀବନଯାପନର ପ୍ରାୟ ସମସ୍ତ ଆବଶ୍ୟକତା ପରିବେଶରୁ ହିଁ ସେ ପାଇଛି। କହିବାକୁ ଗଲେ ଯେମିତି ଗଛ ଆମକୁ ଅକ୍ସିଜେନ୍ ଦିଏ, ନଦୀ ଆମକୁ ଜଳ ଦିଏ, ମାଟି ଆମକୁ ଖାଦ୍ୟ ଉତ୍ପାଦନରେ ସାହାଯ୍ୟ କରେ, ଆଉ ସୂର୍ଯ୍ୟର ଆଲୋକ ତା ସହିତ ପବନ ଆମ ଜୀବନର ମୂଳ ଆଧାର। ଏହିପରି ପରିବେଶ ବିନା ମାନବର ସଭ୍ୟତା ସତରେ କଳ୍ପନା କରାଯାଇପାରି ନାହିଁ।
1: ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର ଏବଂ ଯୁବ ସମାଜ ହେଉଛନ୍ତି ଆଗାମୀ ଭବିଷ୍ୟତର ନିର୍ମାତା। ଆଉ ଏହି ଦୁଇଟି ଉତ୍ପାଦନ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ଗାଢ଼ ଓ ଅଭିନ୍ନ। ପରିବେଶ ଯୁବପିଢ଼ି ମାନଙ୍କୁ ଜୀବନ ଦେଉଛି, ସୁସ୍ଥତା ଦେଉଛି ଓ ତା ସହିତ ସୁଯୋଗ ମଧ୍ୟ ଦେଉଛି। ତା ଉପରେ ଯୁବକମାନେ ପରିବେଶକୁ ସୁରକ୍ଷା କରିବା, ପୁନର୍ଜୀବିତ କରିବା ଓ ଭବିଷ୍ୟତ ପାଇଁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ନେବା ପାଇଁ ପଦକ୍ଷେପ

0: ମୂଳ ଆଧାର ଏବଂ ଯୁବ ସମାଜ ହେଉଛନ୍ତି ଆଗାମୀ ଭବିଷ୍ୟତର ନିର୍ମାତା। ଆଉ ଏହି ଦୁଇଟି ଉତ୍ପାଦନ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ଗାଢ ଓ ଅଭିନ୍ନ। ପରିବେଶ ଯୁବପିଢି ମାନଙ୍କୁ ଜୀବନ ଦେଉଛି, ସୁସ୍ଥତା ଦେଉଛି ଓ ତା ସହିତ ସୁଯୋଗ ମଧ୍ୟ ଦେଉଛି। ତା ଉପରେ ଯୁବକମାନେ ପରିବେଶକୁ ସୁରକ୍ଷା କରିବା, ପୁନର୍ଜୀବିତ କରିବା ଓ ଭବିଷ୍ୟତ ପାଇଁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ନେବା ପାଇଁ ପଦକ୍ଷେପ ନିହାତି ନେବା ଆବଶ୍ୟକ। ଏହିପରି ଭାବେ ପରିବେଶ ଓ ଯୁବ ସମାଜର ସମ୍ପର୍କ ଏକ ଦୁଇମୁଖୀ ପ୍ରକ୍ରିୟା, ଯେଉଁଠାରେ ଗୋଟିଏ ଅନ୍ୟକୁ ପ୍ରଭାବିତ କରେ ଓ ନିର୍ଭର ମଧ୍ୟ କରିଥାଏ।
1: ଆଜ୍ଞା, ହଁ ଯୁବବନ୍ଧୁ, ପ୍ରଥମେ ପରିବେଶର ଗୁରୁତ୍ୱ ବିଷୟରେ ଆଲୋଚନା କଲେ ଆମେ ଏଇ କଥା ଜାଣିପାରିବା ଯେ ପରିବେଶ ଆମକୁ ଜୀବନର ପ୍ରତ୍ୟେକ ଆବଶ୍ୟକ ଉପାଦାନ ଦେଇଛି, ଯେମିତିକି ପବନ, ପାଣି, ମାଟି, ଗଛ, ପଶୁପକ୍ଷୀ, ଏସବୁ କିଛି ମିଶି ଆମ ଜୀବନକୁ ସମ୍ଭବ କରନ୍ତି। ଆଉ ଆମ ଯୁବ ସମାଜ ଏଠି ପରିବେଶରେ ବଢି ଉଠି ଶିକ୍ଷା ଗ୍ରହଣ କରି ନିଜର ଦକ୍ଷତାକୁ ବିକାଶ କରି, ଯଦି ପରିବେଶ ସୁସ୍ଥ ଓ ସଫା ଥାଏ ତେବେ ଯୁବମାନଙ୍କର ଶାରୀରିକ ଓ ମାନସିକର ବିକାଶ ମଧ୍ୟ ଭଲ ହୁଏ। କିନ୍ତୁ ଦୂଷିତ ପରିବେଶ ଯୁବମାନଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଏ, ଯେମିତି ରୋଗ ହଉ, ମନସ୍ତାତ୍ତ୍ୱିକ ଚାପ ହଉ ଓ ବିଭିନ୍ନ ଯୁବମାନଙ୍କର ଗୁଣମାନଙ୍କରେ ମଧ୍ୟ ଅବନତି ହୁଏ।
0: ଶ୍ରୋତା ବନ୍ଧୁ, ଆଜିର ଯୁଗରେ ପରିବେଶ ଅନେକ ସମସ୍ୟାର ସମ୍ମୁଖୀନ। ଜଙ୍ଗଲ କ୍ଷୟ, ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ, ପ୍ଲାଷ୍ଟିକର ଅବଶିଷ୍ଟ ଇତ୍ୟାଦି ଆମ ପରିବେଶକୁ ଦିନକୁ ଦିନେ କ୍ଷତିଗ୍ରସ୍ତ କରିବାରେ ଲାଗିଛି। ଏହାର ପରିଣାମ ସ୍ୱରୂପ ବିଶ୍ୱ ଉଷ୍ମାୟନ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବଢି ଚାଲିଛି। ଆଉ ଏହି ସମସ୍ୟା ଗୁଡିକର ପ୍ରଭାବ ସବୁଠାରୁ ଅଧିକ ଆମ ଯୁବପିଢି ମାନଙ୍କ ଉପରେ ପଡୁଛି।
1: ତେଣୁ ଏହି ସମୟରେ ଆମ ଯୁବ ସମାଜର ଭୂମିକା ଅତ୍ୟନ୍ତ ରୂପେ ଗୁରୁତ୍ୱପୂର୍ଣ୍ଣ। ଯୁବକମାନେ ଶକ୍ତିଶାଳୀ, ସୃଜନଶୀଳ ଓ ପରିବର୍ତ୍ତନ ଆଣିବା ପାଇଁ କ୍ଷମତା ରଖିଥାନ୍ତି। ଯଦି ଆମ ଯୁବ ଭାଇ ଓ ଭଉଣୀମାନେ ପରିବେଶ ସୁରକ୍ଷା ପାଇଁ ସଚେତନ ହେବେ ତେବେ ସମାଜରେ ଏକ ବଡ ପରିବର୍ତ୍ତନ ଆଣିହେବ।
2: ଆଚ୍ଛା, ମୁଁ ତ କହିଲି ପରିବର୍ତ୍ତନ ଆଣିହେବ, ଅଙ୍କିତା ତମେ କଣ ଭାବୁଛ ଆମ ଯୁବପିଢି ମାନେ କେମିତି ପରିବର୍ତ୍ତନ ଆଣିପାରିବେ?
0: ହଁ କ୍ଷଣପ୍ରଭା, ଆମ ଯୁବକମାନେ ପରିବେଶ ସୁରକ୍ଷାରେ ନିଜର ଭୂମିକା ତିନୋଟି ଭାବରେ ପ୍ରଦର୍ଶନ କରିପାରିବେ। ପ୍ରଥମେ ସେମାନେ ବ୍ୟକ୍ତିଗତ ଭାବରେ ପରିବେଶ ସହିତ ଏକ ବନ୍ଧୁତା ସ୍ଥାପନ କରିବା ଦରକାର।
1: ବନ୍ଧୁତା? ପରିବେଶ ସହିତ ବନ୍ଧୁତା ସେ ପୁଣି କେମିତି?
0: ଯେମିତିକି ପ୍ଲାଷ୍ଟିକର ବ୍ୟବହାରକୁ କମେଇବା, ପାଣି ସଞ୍ଚୟ କରିବା, ଗଛ ଲଗାଇବା ଓ ପରିବେଶକୁ ସଫା ରଖିବା।
1: ଠିକ। ଆଚ୍ଛା, ପ୍ରଥମ ତ କହିଲ, ପୁଣି ଦ୍ୱିତୀୟ କଣ?
0: ଆରେ ରୁହ, କହୁଛି ଦ୍ୱିତୀୟଟି ହେଉଛି ସାମାଜିକ ତରଫରୁ ସେମାନେ ସଚେତନତା ଅଭିଯାନରେ ଯୋଗ ଦେବା ଓ ଅନ୍ୟମାନଙ୍କୁ ପ୍ରେରିତ କରିବା ଓ ସମାଜକୁ ପରିବେଶ ପ୍ରତି ସଚେତନ ମଧ୍ୟ କରିବା।
1: ବାଃ, ବହୁତ ଭଲ କଥା କଲ, ଆମେ ସିନା ନିଜେ ଠିକ ହେଲେ ଅନ୍ୟକୁ ଯାଇ ଠିକ କରିବା। ଆଚ୍ଛା, ଆଉ କିଛି ପଏଣ୍ଟ ଅଛି ନା ଏତିକି?
0: ଆରେ ହଁ ଅଛି ନା, କହିବି ତ ନିଶ୍ଚିନ୍ତ, ହେଲେ ତା ପୂର୍ବରୁ ଚାଲ ଶୁଣି ନବା ଏହି ଗୀତଟି।

0: ଆରେ କ୍ଷଣ ପ୍ରଭା, ତୁମେ ଗୀତଟିରେ ପୁରା ହଜି ଯାଇଛ ନା କଣ?
1: ଏତେ ସୁନ୍ଦର ଗୀତ ବଜେଇବ ଯଦି ମୁଁ ହଜିବିନି କେମିତି କୁହ ତ?
0: ଓହୋ, ସେ ଗୀତଟିରୁ ବାହାରି ଏବେ ଆମ କାର୍ଯ୍ୟକ୍ରମକୁ ଟିକେ ଆସ।
1: ଆରେ ହଁ ହଁ, ତମେ ଆହୁରି କଣ ପଏଣ୍ଟ ଅଛି ବୋଲି କହୁଥିଲ ପୁରା।
0: ହଁ, ଆଉ ଆମର ଶେଷ ପଦକ୍ଷେପଟି ହେଉଛି ପ୍ରଯୁକ୍ତି ମାଧ୍ୟମରେ ଯୁବପିଢ଼ି ମାନେ ନୂଆ ସମାଧାନ ଖୋଜିବା ଓ ପରିବେଶର ସମସ୍ୟାକୁ କମେଇ ପାରିବା।
1: ହଁ ହଁ, ତମେ ତ ଏକଦମ ଠିକ କଥା କହିଛ, କାରଣ ଆମ ଯୁବ ସମାଜ ହିଁ ହେଉଛି ଆଗାମୀ ଭବିଷ୍ୟତର ନିର୍ମାତା। ଏହି ଦୁଇଟି ଉପାଦାନ ମଧ୍ୟରେ ଯଦି ଅତ୍ୟନ୍ତ ସୁସମ୍ପର୍କ ଜମିବ ନା, ତାହେଲେ ଆମ ପରିବେଶ ନିଶ୍ଚୟ ସୁନ୍ଦର ହୋଇପାରିବ। ପରିବେଶ ଯୁବମାନଙ୍କୁ ଜୀବନ ଦେଉଛି, ସୁସ୍ଥତା ଦେଉଛି, ସୁଯୋଗ ଦେଉଛି। ତା ସହିତ ଯୁବମାନେ ମଧ୍ୟ ଯଦି ପରିବେଶକୁ ସୁରକ୍ଷା କରିବେ, ପୁନର୍ଜୀବିତ କରିବେ ଓ ଭବିଷ୍ୟତ ପାଇଁ ସୁସ୍ଥ ରଖିବାର ମୁଖ୍ୟ ଭୂମିକା ଗ୍ରହଣ କରିବେ, ତାହେଲେ ଆମ ପରିବେଶ ନିଶ୍ଚିତ ଭାବେ

0: ପରିବେଶ ହୋଇପାରିବ।
1: ଶ୍ରୋତା ବନ୍ଧୁ, ପ୍ରଥମେ ପରିବେଶର ଗୁରୁତ୍ୱ ବିଷୟରେ ଆଲୋଚନା କଲେ ଦେଖାଯାଏ ଯେ ପରିବେଶ ଆମକୁ ଜୀବନର ପ୍ରତ୍ୟେକ ଆବଶ୍ୟକ ଉତ୍ପାଦନ ଯୋଗାଇଥାଏ, ଯେମିତିକି ପବନ, ପାଣି, ମାଟି, ଗଛ, ପଶୁପକ୍ଷୀ। ଏହା ସମସ୍ତେ ମିଶି ଜୀବନକୁ ସମ୍ଭବ କରିଥାନ୍ତି। ଆଉ ଯୁବ ସମାଜ ଏହି ପରିବେଶରେ ଗଢ଼ି ଉଠେ, ଶିକ୍ଷା ଗ୍ରହଣ କରେ ଓ ନିଜର ଦକ୍ଷତା ମଧ୍ୟ ବିକାଶ କରେ। ଯଦି ପରିବେଶ ସୁସ୍ଥ ଓ ସଫା ରହେ, ତେବେ ଯୁବପିଢ଼ିମାନେ ଶାରୀରିକ ମାନସିକ ଭାବରେ ମଧ୍ୟ ବିକାଶ ଲାଭ କରିଥାନ୍ତି। ତେବେ ଦୂଷିତ ପରିବେଶ ଯୁବପିଢ଼ିମାନଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆଉ ତା ସହିତ ଶ୍ରୋତା ବନ୍ଧୁ, ଶିକ୍ଷା ମଧ୍ୟ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଯଦି ଯୁବପିଢ଼ିମାନେ ଶିକ୍ଷା ମାଧ୍ୟମରେ ପରିବେଶର ଗୁରୁତ୍ୱକୁ ବୁଝିପାରନ୍ତି, ତେବେ ସେମାନେ ଅଧିକ ସଚେତନ ହେବେ। ବିଦ୍ୟାଳୟ ଓ କଲେଜରେ ପରିବେଶ ଶିକ୍ଷାକୁ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏହାଦ୍ୱାରା ଯୁବକମାନଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି ହୋଇପାରିବ।
0: ହଁ ଯୁବବନ୍ଧୁ, ତା ସହିତ ସରକାର ଓ ସମାଜ ମଧ୍ୟ ଯୁବକମାନଙ୍କୁ ସହଯୋଗ କରିବା ନିହାତି ରୂପେ ଦରକାର। ପରିବେଶ ସୁରକ୍ଷା ପାଇଁ ଯୁବମାନଙ୍କୁ ସୁଯୋଗ ଦିଆଯିବା ଉଚିତ। ଯେପରି କହିବାକୁ ଗଲେ ଆମର ଗ୍ରୀନ୍ ପ୍ରୋଜେକ୍ଟ, ସ୍ୱଚ୍ଛତା ଅଭିଯାନ ଓ ନବୀନ ପରିବେଶ ଯୋଜନା ଇତ୍ୟାଦି। ଏହା ତାଙ୍କୁ ପ୍ରେରିତ କରେ, ସେମାନେ ସକ୍ରିୟ ଭାବେ ଏଥିରେ ଯୋଗଦାନ କଲେ ପରିବେଶ ସହିତ ତାଙ୍କର ବନ୍ଧୁତା ନିଶ୍ଚୟ ଭାବେ ନିବିଡ଼ ହୋଇପାରିବ।

0: ଖାଲି ସେତିକି ନୁହେଁ ଶ୍ରୋତା ବନ୍ଧୁ, ପରିବେଶ ଓ ଯୁବ ସମାଜର ସମ୍ପର୍କ କେବଳ ଏକ ଦାୟିତ୍ୱ ମଧ୍ୟରେ ସୀମିତ ନୁହେଁ, ଏହା ଏକ ସୁଯୋଗ ମଧ୍ୟ। ଯୁବପିଢ଼ିମାନେ ପରିବେଶ ମାଧ୍ୟମରେ ନୂତନ ଚାକିରି ମଧ୍ୟ ସୃଷ୍ଟି କରିପାରନ୍ତି, ଯେପରିକି ଗ୍ରୀନ୍ ଟେକ୍ନୋଲୋଜି, ରିନ୍ୟୁଏବଲ୍ ଏନର୍ଜି ଓ ପରିବେଶ ପରିଚାଳନା। ଏହା ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳ ମଧ୍ୟ କରିପାରିବ।
1: ଯୁବବନ୍ଧୁ, ଏହା କୁହାଯାଇପାରିବ ଯେ ପରିବେଶ ଓ ଯୁବ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଯଦି ପରିବେଶକୁ ସୁରକ୍ଷା କରାଯିବ, ତେବେ ଯୁବମାନଙ୍କର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ, ଏବଂ ଯଦି ଯୁବକମାନେ ସଚେତନ ଓ ସକ୍ରିୟ ହେବେ, ତେବେ ପରିବେଶକୁ ସୁରକ୍ଷା ମଧ୍ୟ ଦେଇପାରିବେ। ପରିବେଶ ପ୍ରଦୂଷଣ ସମାଜର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ। ଦୂଷିତ ବାୟୁ ଶ୍ୱାସକ୍ରିୟା ଜନିତ ରୋଗକୁ ବଢ଼ାଇଥାଏ। ଦୂଷିତ ଜଳ ପିଇଲେ ଜଳଜନିତ ରୋଗ ମଧ୍ୟ ହୋଇଥାଏ। ଏହା ସମାଜର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅତ୍ୟନ୍ତ ଅସୁରକ୍ଷିତ କରିଦିଏ, ଜୀବନର ଗୁଣକୁ ମଧ୍ୟ କମାଇଦିଏ। ଏହା ସହିତ ଜଳବାୟୁର ପରିବର୍ତ୍ତନରେ ଚାଷଜମି, ଜୀବିକା ଓ ଆର୍ଥିକ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୁଏ, ଯାହା ସମାଜର ମେରୁଦଣ୍ଡକୁ ହଲାଇ ଦେଇଥାଏ।
0: ପରିବେଶ ଓ ସମାଜର ସମ୍ପର୍କ ଅର୍ଥନୀତି ସହିତ ମଧ୍ୟ ଜଡ଼ିତ। କୃଷି, ମାଛଧରା, ଜଙ୍ଗଲ ଉତ୍ପାଦନ ଇତ୍ୟାଦି ପରିବେଶ ଉପରେ ନିର୍ଭରଶୀଳ। ଯଦି ପରିବେଶ କ୍ଷତିଗ୍ରସ୍ତ ହୁଏ, ତେବେ ଏହି କ୍ଷେତ୍ରଗୁଡ଼ିକ ମଧ୍ୟ ପ୍ରଭାବିତ ହେବ, ଯାହା ସମାଜର ଆର୍ଥିକ ଉନ୍ନତିକୁ ବାଧା ମଧ୍ୟ ଦେଇଥାଏ।
1: ଏହିସବୁ ସମସ୍ୟାର ସମାଧାନ ପାଇଁ ସମାଜକୁ ସଚେତନ ହେବା ନିହାତି ରୂପେ ଆବଶ୍ୟକ। ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ହେଉଛି ପରିବେଶକୁ ସୁରକ୍ଷା କରିବା, ସମାଜରେ ପରିବେଶର ଶିକ୍ଷା ପ୍ରଚାର କରିବା, ତା ସହିତ ଲୋକମାନଙ୍କର ପ୍ଲାଷ୍ଟିକ୍ ବ୍ୟବହାରକୁ କମାଇବା, ଗଛ ଲଗାଇବା ଓ ସ୍ୱଚ୍ଛତା ରଖିବା ପାଇଁ ପ୍ରେରିତ କରିବା ନିହାତି ରୂପେ ଦରକାର।
0: ଶ୍ରୋତା ବନ୍ଧୁ, ସରକାର ଓ ସାମାଜିକ ସଂଗଠନମାନେ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ନେବା ନିହାତି ଆବଶ୍ୟକ। ପରିବେଶ ସୁରକ୍ଷା ପାଇଁ କଡ଼ା ନୀତି ଓ ଆଇନ ଲାଗୁ କରିବା ଆବଶ୍ୟକ। ସମାଜର ସମସ୍ତ ଶ୍ରେଣୀ, ଯେମିତିକି ଶିକ୍ଷକ, ଛାତ୍ର, କୃଷକ ଏବଂ କର୍ମଚାରୀ ମଧ୍ୟ ସମସ୍ତଙ୍କୁ ଏଥିରେ ଭାଗ ନେବା ନିହାତି ଦରକାର। ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ଭିତ୍ତି ଓ ଏହାର ସୁରକ୍ଷା ଆମ ସମସ୍ତଙ୍କର ମୂଳ କର୍ତ୍ତବ୍ୟ। ଯଦି ଆମେ ଆଜି ସଚେତନ ହେବାକୁ ବିଫଳ ହେବା, ତେବେ ଆଗାମୀ ପିଢ଼ି ଏକ ଅସୁସ୍ଥ ଓ ଅସୁନ୍ଦର ପୃଥିବୀର ସମ୍ମୁଖୀନ ହେବ। ତେଣୁ ଆମେ ଏବେଠାରୁ ପଦକ୍ଷେପ ନେଇ ପରିବେଶକୁ ସୁରକ୍ଷା କରିବା ଓ ଏକ ସୁସ୍ଥ, ସବୁଜ ଓ ସମତୁଳିତ ପୃଥିବୀ ଗଢ଼ିବାରେ ସମସ୍ତେ ଆଗକୁ ଆଗେଇ ଆସିବା।
1: ପରିବେଶ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଆମେ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ, ପ୍ଲାଷ୍ଟିକର ବ୍ୟବହାର କମାଇବା ଉଚିତ, ତା ସହିତ ପୁନଃ ବ୍ୟବହାରକୁ ପ୍ରୋତ୍ସାହନ ଦେବା ନିହାତି ରୂପେ ଆବଶ୍ୟକ। ପାଣିର ସଞ୍ଚୟ କରିବା, ପ୍ରଦୂଷଣକୁ ରୋକିବା ହେଉଛି ଆମର କର୍ତ୍ତବ୍ୟ। ସରକାରଙ୍କୁ ମଧ୍ୟ ପରିବେଶ ସୁରକ୍ଷା ପାଇଁ କଡ଼ା ଆଇନ ଲାଗୁ କରିବାର ଆବଶ୍ୟକତା ରହିଛି।
0: ଓ ତା ସହିତ ଶ୍ରୋତାବନ୍ଧୁ, ଶିକ୍ଷା ମାଧ୍ୟମରେ ପରିବେଶ ସଚେତନତା ବଢ଼ାଇବା ଦରକାର। ବିଦ୍ୟାଳୟ ଓ କଲେଜରେ ପରିବେଶ ଶିକ୍ଷାକୁ ଅନିବାର୍ଯ୍ୟ କରାଯିବା ଉଚିତ। ପ୍ରତ୍ୟେକ ନାଗରିକ ଯଦି ନିଜ ଦାୟିତ୍ୱ ବୁଝି ପରିବେଶକୁ ସୁରକ୍ଷା କରିବେ, ତେବେ ଏହି ସମସ୍ୟାକୁ ଆମେ ନିହାତି ରୂପରେ କମାଇ ପାରିବା। ଶେଷରେ କହିବାକୁ ଗଲେ, ପରିବେଶ ହେଉଛି ଆମ ଜୀବନର ଅମୂଲ୍ୟ ସମ୍ପଦ। ଏହାକୁ ସୁରକ୍ଷା କରିବା ଆମର ପବିତ୍ର କର୍ତ୍ତବ୍ୟ। ଯଦି ଆମେ ଆଜି ସଚେତନ ହେବା, ତେବେ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଓ ସୁସ୍ଥ ପୃଥିବୀ ରଖିପାରିବା।

0: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା କଲାଣି, କାର୍ଯ୍ୟକ୍ରମରୁ ଆମକୁ ବିଦାୟ ନେବାକୁ ହେବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣଙ୍କ ମୂଲ୍ୟବାନ ମତାମତ ଆମକୁ ଚିଠି ମାଧ୍ୟମରେ ଦେବାକୁ ବିଲକୁଲ ବି ଭୁଲିବେନି। ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
1: ଯୁବବନ୍ଧୁ, ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଆକାଶବାଣୀ ଓ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣଙ୍କୁ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରି ନିଅନ୍ତୁ News on AIR ଆପ୍।
1: ତାହେଲେ ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବ ସାଥୀ
0: ମୁଖ୍ୟଣପ୍ରଭା
1: ଆଉ ମୁଁ ଅଙ୍କିତା
0: ରହୁଛୁ। ନମସ୍କାର। ଜୟ ଭାରତ।

ସନ୍ଧ୍ୟା 6:10 ପ୍ରଚାର କରିବୁ ଭକ୍ତି ଗୀତ, 6:15 ପ୍ରଚାର କରିବୁ ଦେଶାତ୍ମବୋଧକ ସଙ୍ଗୀତ। ଛଅଟା ବାଜି 21 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:45। ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ 6:55 ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବାକୁ ପାଇବେ ସନ୍ଧ୍ୟା 7:00। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:15। ଜିଲ୍ଲା ହାଲଚାଲ ଶୁଣିବାକୁ ପାଇବେ ରାତି 7:25। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରହିଛି ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। 7:30 ପ୍ରଚାର କରିବୁ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। 8:00 ଶୁଣିବାକୁ ପାଇବେ ହିନ୍ଦୀ କଥାଚିତ୍ର ଗୀତ। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:45। ସ୍ପଟଲାଇଟ୍ ଶୁଣିବାକୁ ପାଇବେ ରାତି 9:15। ରାତି 9:30 ପ୍ରଚାର କରିବୁ ହ୍ୟାଲୋ ଆକାଶବାଣୀ ପୁରୀ। ରାତି 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। 10:30 ରହିଛି ଶ୍ରୀ ଜଗନ୍ନାଥ ଭଜନ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 6:05 ପ୍ରଚାର କରିବୁ ବନ୍ଦନା। ଅନୁଚିନ୍ତା ଶୁଣିବାକୁ ପାଇବେ 6:35। ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 6:40। ଆମର ସ୍ୱାସ୍ଥ୍ୟ ଶୁଣିବାକୁ ପାଇବେ 7:10। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:15। ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସାତଟା 7:40 ପ୍ରଚାର କରିବୁ କାର୍ଯ୍ୟକ୍ରମ ଚିର ସବୁଜ ଆକାଶବାଣୀ କଟକ କେନ୍ଦ୍ରରୁ। 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ ଶୁଣିବାକୁ ପାଇବେ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ପ୍ରଚାର କରିବୁ ହିନ୍ଦୀ।

ଶୁଣିଲେ ଭକ୍ତି ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ କଣ୍ଠଶିଳ୍ପୀ ଶିଲୁ ମହାନ୍ତି ଏବଂ ସାଥୀ ଗୀତରଚନା ବାଞ୍ଛାନିଧି ଦାସ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: କହି କହି ଥକି ଗଲେଣି, କଣ ହେଲା?
3: ନୂଆ କିଟ୍ ବ୍ୟାଗ୍ ଦରକାର
2: ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ,
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
6: ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତ। କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ LED ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ABDM ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ABDMକୁ ଆଗାମୀ 2026-2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ID ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ OPD ପଞ୍ଜୀକରଣ ଏବଂ ESanjeevani ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ KG PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: KG PG କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ KG PG ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ

0: ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ସୁଭଦ୍ରା ପୋର୍ଟାଲରୁ ଏବଂ ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଇକେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ, ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରି ଆଗରୁ କେବେ ଯାଇଥିବେ ଫିଲ୍ଡ ଇନକ୍ୱାରି ପାଇଁ ଆପଣ ନଥିବେ, ସେମାନେ ବି ଏ ଫିଲ୍ଡ ଇନକ୍ୱାରିରେ ସାମିଲ ହୋଇପାରିବେ।
0: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTTC ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା OTTCର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗ ମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ RNC ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 89,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ 2 ବର୍ଷିଆ BEd, MEd ଏବଂ BHed ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ICAR ମିଳିତ ଆନୁକୂଲ୍ୟରେ 5 ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ

0: ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। 2015 ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ 2 ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195,00,000 ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ

0: ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270% ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶୁଣିଲେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ର। ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ତ୍ରିପାଠୀ, କଥାଚିତ୍ର ଧଉଳି ଏକ୍ସପ୍ରେସ୍।

ମନ୍ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି, କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରି ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000 ଉର୍ଦ୍ଧ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି।

0: ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
1: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
2: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟା କି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବାର ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛୁ।
1: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର

0: ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20 ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9 ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352 ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପଲ୍ଲୀ ମଞ୍ଚ।

ଆକାଶବାଣୀ ପୁରୀ ଶୁଣନ୍ତୁ, କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ ଉପସ୍ଥାପନାରେ ସ୍ୱୟଂସୁଧା ଦାସ, ପ୍ରକାଶ କୁମାର ରଥ ପ୍ରଯୋଜନା କରିଛନ୍ତି, ଦିଲୀପ କୁମାର ନାୟକ।

0: ଯା ହଉ, ଆଜି କୋଠ ଘରେ ଆମେ ଦି ଜଣ ଯାକ ଏକାଠି ପହଞ୍ଚି ଯାଇଛେ, କି ଶୁଭ ବେଳା ମ ହେଇଠି ଜଗା ନା ଓଳିକି ହଉଛି ଓଳିକି।
1: ହଉ ହଉ, ସତ କଥା କହିଛ, ଆମର ଯୋଗ ସୂତ୍ର ପଡ଼େନି, କେତେବେଳେ ତେମେ ଆଗରେ କେତେବେଳେ ମୁଁ ଆଗରେ। ଯେ କଥା କଣ, ଚାଷବାସ କେମିତି ଚାଲିଛି, ଦେହପା କେମିତି ଅଛି ସୁଧା?
0: ଦେହପା ଭଲ ଅଛି ଏକ ରକମ, ତାରି ଭିତରେ ଆମକୁ ଚାଷ କାମଟି କରିବାକୁ ପଡିବ। ଆମର ଯୋଉ ଜମିଟା ଥିଲା ମ, ସେଠି ଟିକେ ପାଣି ଜମି ଯାଇଥିଲା। ଦିନ ବେଳା ମୁଁ ଟିକେ କଣ କଲି ନା, ଟିକେ ହିଡ଼କୁ ଟିକେ କାଟିଦେଲି, ଯାହାଦ୍ୱାରା କି ପାଣି ଟିକେ ବାହାରକୁ ପଳେଇଲା। ତମେ ତ ଜାଣିଛ ଯେ ପାଣି ଯଦି ବହୁତ ହେଲା ଚାଷଟି ଖରାପ ହବ, ପାଣି କମ ହେଲେ ଚାଷ ମଧ୍ୟ ଖରାପ ହବ।
1: ନିଶ୍ଚିତ ଭାବରେ ଜଳର ସୁପରିଚାଳନା କରିବା ଦରକାର ବୋଲି ବିଶେଷଜ୍ଞ ସବୁବେଳେ କହୁଛନ୍ତି।
0: ସବୁ ଋତୁରେ ଆମେ ଭିନ୍ନ ଭିନ୍ନ ଚାଷ କରୁଛେ, ବିଶେଷ ଭାବରେ ଗୁରୁତ୍ୱ ଦେବା କଣ ନା, ଆମେ ବନୀକରଣ କିଭଳି ଭାବରେ କରିବା।
1: ବନୀକରଣର ଆବଶ୍ୟକତା ବହୁତ ଅଛି, ତେଣୁ ଆମେ ଯେତେ ପରିମାଣରେ ଗଛ ଲଗେଇ ଚାଲିବା, ଆମର ଗାଁ ଆମର ସହର ଦେଶ ସବୁ ସବୁଜିମାରେ ଭରିଯିବ ସୁଧା।
0: ବଢିଆ କଥା ଟିକେ କହିଲ ହେଇଟି। ତମେ ସେ ଚେମିଅପା କଥା ଜାଣିଛ ନା ନାଇଁ?
1: କଣ
0: ସେ ଚେମିଅପା ଆଉ ଆମର ସେ ଯୋଉ ବାବୁନା ଭାଇ, କାଲି ବହୁତ ଝଗଡା ହେଇଥିଲା।
1: କଣ ପାଇଁ?
0: ସିଏ କହୁଛି ଗଛ କାଟିବି, ସିଏ କହୁଛି ଗଛ କାଟେ।
1: ଗଛ କାଟିବାକୁ ଆମେ ସମସ୍ତେ ମିଳିତ ଭାବରେ ବିରୋଧ କରିବା, ତାର କେତେ କୁପ୍ରଭାବ ଆମର ଜୀବ ଜଗତ ଉପରେ ପଡୁଛି ସେ କଥା ଚିନ୍ତା କରିବା ଦରକାର,
0: ଚେଷ୍ଟା ମଧ୍ୟ କରିବା। ବଣ ଜଙ୍ଗଲରେ ଯୋଉ ଆମର ବଡ ବଡ ସବୁ ଗଛ ମାନ ରହିଛି, ତାକୁ କେମିତି ଆମେ ସୁରକ୍ଷିତ ଭାବରେ ରଖିବା, ସେଇ ଦାୟିତ୍ୱ ମଧ୍ୟ ଆମର ଅଛି।
1: ସତକ, ବହୁତ ସ୍ୱେଚ୍ଛାସେବୀ ସଂଗଠନ ସମସ୍ତେ ଶପଥ ନେଇଛନ୍ତି ଆମର ଗାଁକୁ ସବୁଜିମାରେ ଭରିଦେବେ ଆଉ ଗଛ ଅଧିକ ଲଗେଇବେ, ଏଇ ଗୋଟେ ଭଲ କଥା।
0: ତେବେ ଜଗା ନା,
1: ହଁ,
0: ଆମେ ଏମିତି ଗପୁଥିଲେ ଗପୁଥିବା, ତମ ହେଇଛି ଗୋଟେ ଭକ୍ତି ଗୀତ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମ ଆଗେଇ ନବା।

0: ବୁଝିଲ ସୁଧା, ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ନିହାତି ପକ୍ଷେ ଯିବା, କିନ୍ତୁ ତା ପୂର୍ବରୁ ଆମେ ନବା ସରକାରଙ୍କର ଗୋଟିଏ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ ପେନ୍ସନ ରୋ ସାହାରା, କୃଷକ ହେବନି ବେସାହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ଅନ୍ନଦାତା, ସୁରକ୍ଷିତ ହେବ ଅନ୍ନଦାତା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18-40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଯାଏ।
1: ବିଜ୍ଞାପନ ତ ନେଲେ, ହେଲେ ଜଗାନା, ଆମେ ପୂର୍ବରୁ କଣ ଆଲୋଚନା କରୁଥିଲେ?
0: ଆମେ ବନୀକରଣ ସମ୍ପର୍କରେ ଆଲୋଚନା କରୁଥିଲେ।
1: ତେବେ ଆଜି ଆମର ସେହି ସମ୍ପର୍କରେ ଆଲୋଚନା ଟିଏ ରହିଛି, କୃଷକ ମାନଙ୍କ ଆୟ ବୃଦ୍ଧି ପାଇଁ ଢିପ ଜମିରେ ବୃକ୍ଷରୋପଣ।
0: ଭଲ, ତାହେଲେ ଶୁଣିବା।
1: ତେବେ ଆମ ଗଣରେ ଉପସ୍ଥିତ ଅଛନ୍ତି ସହକାରୀ ପ୍ରାଧ୍ୟାପକ, କୃଷି ବନୀକରଣ ବିଭାଗ, ଶିକ୍ଷା ଅନୁସନ୍ଧାନ କୃଷି ମହାବିଦ୍ୟାଳୟ ଭୁବନେଶ୍ୱରର ଡକ୍ଟର ନଳିନୀକାନ୍ତ ପଣ୍ଡା।
0: ଭଲ କଥା, ଆମେ ଶୁଣିବା ଆଲୋଚନା।
1: ସାର୍ ନମସ୍କାର, ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ସାର୍, ଆଜି ଯୋଉ ଆମର ଆଲୋଚନାଟି ରହିଛି, ଗୋଟେ ନିହାତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯାହାକି ଆମେ ଢିପ ଜମିରେ ବୃକ୍ଷରୋପଣ କିଭଳି ଭାବରେ କରିବା। ତେବେ ପ୍ରଥମେ ଆପଣ କୁହନ୍ତୁ ଯେ ଢିପ ଜମି କଣ?
5: ଆମେ ଯେମିତି ଜାଣିଛୁ ବିଭିନ୍ନ ପ୍ରକାରର ଭୂମି ରେଖ ଅଛି, ସେମିତି ଓଡ଼ିଶାର ସମୁଦାୟ ଚାଷ ଜମି, ଆମେ ଯାହା ଚାଷ ଜମି ମାନଙ୍କୁ ବିଭାଗ କରାହେଇଛି, ସେଥିରେ 47% ହେଉଛି ଢିପ ଜମି, ଯାହାକି 29 ଲକ୍ଷ ହେକ୍ଟର ସୀମାରେ ପରିବେଷ୍ଟ। ତ ପ୍ରକୃତରେ ସମୁଦ୍ର ପତନ ଠାରୁ ଉଚ୍ଚରେ ଅବସ୍ଥିତ ଜମିକୁ ମୁଖ୍ୟତଃ ଢିପ ଜମି କୁହାଯାଏ। ସେଥିରେ ଉଚ୍ଚା ନିଚା ଢିପ ଜମିର ମାଟି ମଧ୍ୟମ ଗଭୀର, ଉତ୍ତମ ଜଳ ନିଷ୍କାସନ ହେଇପାରୁଥିବା ଆଉ କମ୍ରୁ ମଧ୍ୟମ ଜଳଧାରଣ ଶକ୍ତି, ଏବଂ ଯାହାକି ଅମ୍ଳଧର୍ମୀ ବା ଏସିଡିକ୍ ସଏଲ ରହିଥାଏ। ତ

0: ସାର୍, ଢିପଜମି ଅଞ୍ଚଳରେ ବୃକ୍ଷରୋପଣ ମାଧ୍ୟମରେ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଅଞ୍ଚଳର ଅନୁପଯୁକ୍ତ ଓ ଅବ୍ୟବହୃତ ଜମିକୁ ବ୍ୟବସାୟିକ ମୂଲ୍ୟ ଥିବା ବୃକ୍ଷ ଯଥା ଆକାଶିଆ, ଶାଗୁଆନ, ଆତ, ଆମର ଯେଉଁ ଲଙ୍କା ଆମ୍ବ ଇତ୍ୟାଦି ଲାଗି ଉପଯୋଗ କରି ଏକ ଦୀର୍ଘକାଳୀନ ଆୟର ଉତ୍ସ ତିଆରି କରାଯାଇପାରିବ। ବୃକ୍ଷରୋପଣ ମାଧ୍ୟମରେ ମଧ୍ୟ ମୃତ୍ତିକା ସଂରକ୍ଷଣ, ମୃତ୍ତିକାର ଜଳଧାରଣ କ୍ଷମତା ଓ ପାରିସ୍ଥିତିକ ଓ ପରିବେଶିକ ସନ୍ତୁଳନ ରକ୍ଷା କରିବା ସହିତ ଉତ୍ପାଦନକୁ ଅଧିକ ସ୍ଥିର ବା ନିୟମିତ କରାଯାଇପାରିବ।
1: ତେବେ ଓଡ଼ିଶାରେ ଯୋଉ ଢିପ ଜମି ଅଛି, ସେଇ ଅଞ୍ଚଳରେ ଆମେ କେଉଁ କେଉଁ ବୃକ୍ଷ ପ୍ରଜାତି ଗୁଡିକ ପରିବେଶ ଉପଯୁକ୍ତ ଓ ଆର୍ଥିକ ଦୃଷ୍ଟିରୁ ଲାଭକାରୀ ବୋଲି ଆମେ ଜାଣିଛେ?
0: ଦେଖନ୍ତୁ, ଆମ ରାଜ୍ୟର ଢିପ ଜମି ଥିବା ଜାଗାରେ ଚାଷୀମାନେ ମୁଖ୍ୟତଃ ବ୍ୟବସାୟିକ ମୂଲ୍ୟ ଥିବା ବୃକ୍ଷ ସହିତ କିଛି ବ୍ୟବସାୟିକ ଭିତରେ ଫଳ ଚାଷ କରିବା ବି ଦରକାର ହୁଏ। ଖୁବ କମ୍ରେ ଅଧା ଏକରରୁ ଏକ ଏକର ଜମିରେ ଫଳ ଚାଷ କରିବା ଦ୍ୱାରା ଚାଷୀ ବେଶ ରୋଜଗାର କରିପାରିବ। ଆଜିକାଲି ଉଦ୍ୟାନ ବିଭାଗ ତରଫରୁ ମଧ୍ୟ ଫଳ ଚାଷ ପାଇଁ ନାନା ପ୍ରକାରର ସୁବିଧା ସୁଯୋଗ ଦିଆଯାଉଛି। ତେଣୁ ଆମ ଚାଷୀ ଭାଇମାନେ ଫଳ ଚାଷର ଗୁରୁତ୍ୱ ବୁଝି ନିଜର ଆୟ ବୃଦ୍ଧି ପାଇଁ ଫଳ ଚାଷ କରିବା ସହିତ କିଛି ଯେଉଁ ଜଙ୍ଗଲ ଜାତୀୟ ଆମର ବୃକ୍ଷ ସବୁ ରହିଛି, ଯେମିତିକି ବାଉଁଶ, ବାଉଁଶର ଦୁଇଟା ସୁନ୍ଦରଟଣୀ ବାଉଁଶ ଆଉ ରହୁଛି ଶାଳିଆ ବାଉଁଶ, ଆକୁ ଚାଷ କରିପାରିବେ। ବାଉଁଶ ଗୁଡା ଶୀଘ୍ର ବଢିଥାଏ ଏବଂ ବଜାରରେ ତାର ବିକ୍ରି ପାଇଁ ସୁବିଧା ସୁଯୋଗ ରହୁଛି। ଆଉ ବାଉଁଶ ଚାଷ କଲେ ମୃତ୍ତିକା ସଂରକ୍ଷଣ ସହିତ ଆଉ ଗୋଟେ ଆୟ ସୃଷ୍ଟି ପାଇଁ ବି ଉପଯୁକ୍ତ ମନେ ହେଉଛି। ଆକାଶିଆ, ଦୁଇ ପ୍ରକାରର ଆକାଶିଆ ଦେଖାଯାଏ। ସାଧାରଣତଃ ଆମର ଗୋଟେ ଦେଶୀ ଆକାଶିଆ, ଯାହାକୁ ଆକାଶିଆ ଅରିକୁଲିଫର୍ମିସ୍ ବୋଲି କୁହନ୍ତି, ଆଉ ଗୋଟେ ଆକାଶିଆ ହେଉଛି ଯାହାକୁ ଆମର ଅଷ୍ଟ୍ରେଲିଆନ୍ ଶାଗୁଆନ୍ ବୋଲି କୁହାଯାଏ। ତ ଏଇ ଯେଉଁ ଆକାଶିଆ ଜାତିର ଗଛ ଗୁଡା ଜବରଖିଆର ଯାନ ବାୟୁମଣ୍ଡଳରୁ ବିବନ୍ଧନ କରନ୍ତି ଏବଂ ଜମିର ଉତ୍ପାଦିତତା ଶକ୍ତିକୁ ବଢାଇଥାନ୍ତି। ଆଉ ଏଇ ଆକାଶିଆ ଗଛ ସବୁ କାଠ, ଜାଳେଣୀ କାଠ ଓ କାଗଜ ତଳରେ ବ୍ୟବହୃତ ହେଉଥିବା ମଣ୍ଡ ତିଆରି ପାଇଁ ନିଶ୍ଚିତ ଭାବରେ ଉପକାରୀ ହୋଇଥାଏ। ଆଉ ଗୋଟେ ଆତ, ଯାହା ଆମର ଫଳ ଚାଷ ବିଷୟରେ ଆମେ ଆଲୋଚନା କରୁଥିଲେ, ଆତ ଆମର ଯେଉଁଟା ଏନୋନାସ ପ୍ରମସା ବୋଲି କହୁଛନ୍ତି, ଏହା ଏକ ଶକ୍ତ ବୃକ୍ଷ ଯାହା ଶୁଷ୍କ ଭୂମିରେ ମାନେ କମ୍ ଜଳ ଧାରଣ କରୁଥିବା ଭୂମିରେ ଭଲ ବୃଦ୍ଧି ହୁଏ। ଆଉ ସିଜନାଲ ଇନକମ୍, ଆମର ଯେଉଁଟା ଋତୁକାଳୀନ ବା ଋତୁଭିତ୍ତିକ ଆୟ ଆମକୁ ପ୍ରଦାନ କରିଥାଏ। ତା ସହିତ ସଜନା, ଯେଉଁଟା ଆମର ସଜନା ଶାଗ କରିକି ଖାଆନ୍ତି ଆଉ ଫଳ ମଧ୍ୟ ତାକୁ ଖାଆନ୍ତି। ସଜନା ଗଛ ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ପାଇଁ ଆମ ସମସ୍ତଙ୍କର ଖୁବ୍ ଜଣାଶୁଣା। ଆଉ ମାଟିର ଉର୍ବରତା ଶକ୍ତିକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହୁଏ। ଆଉ ଏଇ ଗଛ ଥରେ ଚାଷ ଆରମ୍ଭ କଲେ ସେଥିରେ ବିଶେଷ ଯତ୍ନ ନେବା ପାଇଁ ପଡେ ନାହିଁ। ନିମ୍ବ ଗଛ ସେମିତି ରହୁଛି, ଯାହା ଗୋଟେ ବହୁମୁଖୀ ବୃକ୍ଷ, ଯାହାକୁ ଆମେ ଆମର ଯେଉଁ କୀଟନାଶକ ଆଉ ଔଷଧୀୟ କାମରେ ଲଗେଇ ପାରିବା, ବାକି ପରିବେଶ ଉପକୃତ କ୍ଷମତା ମଧ୍ୟ ନିମ୍ବ ଗଛରେ ଥାଏ। ଶାଗୁଆନ ଗଛ, ଯାହାକୁ ଆମେ ଟେକ୍ଟୋନା ଗ୍ରାଣ୍ଡିସ୍ ବା ଟିଟ୍ ବୋଲି କହୁଥାଉ, ବିଭିନ୍ନ ପ୍ରକାରର ଆସବାବପତ୍ର ବା ଫର୍ଣ୍ଣିଚର ତିଆରି କରିବା ପାଇଁ ଏହି କାଠର ବିଶେଷ ଚାହିଦା ବଜାରରେ ପରିଲକ୍ଷିତ ହୁଏ। ଆଉ ଶାଗୁଆନ ଚାଷ କରି ଲୋକମାନେ ଏକ ଏକରରୁ ଏକ ଏକର ଜମିରେ ଆମର ପାଖାପାଖି 5-10 ଲକ୍ଷ ଟଙ୍କା ସେମାନେ ଆୟ କରିପାରିବେ। ବାକି ଟର୍ମିନାଲିଆ ପ୍ରଜାତିର ରହୁଛି, ଯେଉଁଟାକି ଆମର ହରିଡ଼ା, ବାହାଡ଼ା, ଅର୍ଜୁନ ଗଛ, ଯାହାକି ଆମର ଔଷଧୀୟ ଗଛ ହିସାବରେ ପରିଗଣିତ ହୁଏ। ତାର ଯେଉଁ ଛାଲ, ଚେର, ଏସବୁ ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ଆଉ ହରିଡ଼ା ବାହାଡ଼ା ଆଜିକାଲି ପ୍ରାୟ ଦେଖା ହେଉଛି ଜଙ୍ଗଲ ଠାରୁ ଲୋକମାନଙ୍କର ଯେଉଁ ଜମିରେ, ମୁଖ୍ୟତଃ ଢିପ ଜମିମାନଙ୍କରେ ଅଧିକ ମାତ୍ରାରେ ଦେଖାହଉଛି, ଯାହାର ଫଳକୁ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧରେ ବ୍ୟବହାର କରାହଉଛି। ତ ତାକୁ ବିକ୍ରି ବଟା କରିକି ସିଏ ବି ଗୋଟେ ଆମର ପାର୍ଟ ଟାଇମ୍ ଇନକମ୍ ଯେଉଁ କିଛି ସମୟ ପାଇଁ ଲୋକମାନେ ପାଇପାରୁଛନ୍ତି।
1: ଚାଷୀମାନେ ନିଶ୍ଚିତ ଭାବରେ ତାଙ୍କର ପ୍ରଶ୍ନ ତାଙ୍କ ମନରେ ଥିବ ଯେ ଆମେ ଢିପ ଜମିରେ କାହିଁକି ବୃକ୍ଷରୋପଣ କରିବା?
0: ଦେଖନ୍ତୁ, ଆମର ଯେଉଁ ଢିପ ଜମିରେ ଯେଉଁ ସବୁ ବୃକ୍ଷରୋପଣ କରାଯାଏ ସେଥିପାଇଁ ଖାଲ ଜମି ଭଳିଆ ବିଶେଷ ପାଣିର ଦରକାର ହୁଏ ନାହିଁ। ଆଉ ଏସବୁ ଯେଉଁ ଗଛ ଆମେ ଯାହା ବିଷୟରେ ସବୁ ଆଲୋଚନା କରୁଛୁ, ତାକୁ ତାର ମରୁଡ଼ି ସହଣୀ କ୍ଷମତା ରହୁଛି, ତ ବହୁତ କମ୍ ପାଣିରେ ବି ସିଏ ଭଲ ବଢିପାରିବ। ଯେମିତିକି ଆକାଶିଆ, ଆତ, ନିମ୍ବ, କାଜୁ ବା ଲଙ୍କା ଆମ୍ବ ଗଛ ଗୁଡ଼ିକ କମ୍ ଜଳସେଚିତ ଅଞ୍ଚଳରେ ଆଉ ନିମ୍ନ ଆଦ୍ରତା, ଯେଉଁ ମାଟିରେ ଆମର ବେଶୀ ମଏଶ୍ଚର ରୁହେ ନାହିଁ, ତ ସେଇ ଭୂମି ସହିତ ଖାପ ଖୁଆଇ ବଢିପାରନ୍ତି। ଆଉ ଯେଉଁ ଭୂମିରେ ଜଳସେଚନ କମ୍ ଥାଏ ସେଇ ଭୂମି ପାଇଁ ଉତ୍ତମ ବିକଳ୍ପ ଭାବରେ ଉଭା ହେଇଥାଏ। ଆଉ ଗୋଟେ ରହୁଛି ମୃତ୍ତିକା ସହିଷ୍ଣୁ। ଯେମିତି ମୃତ୍ତିକା ଅନେକ ବୃକ୍ଷ ଯେପରି ଅମ୍ଳୀୟ, ପୋଷକହୀନ ଆଉ ପଥୁରିଆ ମାଟିରେ ଭଲ ଭାବରେ ବୃଦ୍ଧି ପାଆନ୍ତି। ଉଦାହରଣ ସ୍ୱରୂପ ଆମେ ନେଇପାରିବା ବାଉଁଶ, ଗ୍ଲେରିସିଡ଼ିଆ, ପତିତ ମୃତ୍ତିକାରେ ମଧ୍ୟ ଭଲ ବୃଦ୍ଧି ହେଇପାରେ। ସମୟାନୁକ୍ରମେ ମୃତ୍ତିକା ଗଠନରେ ବି ଉନ୍ନତି ଆଣିଥାଏ ଓ ମାଟିକୁ ଉର୍ବର କରେ। ଆଉ ଗୋଟେ ଦୃଷ୍ଟିରୁ ଆମେ ବିଚାର କଲେ ଆର୍ଥିକ ମୂଲ୍ୟ, ଯେଉଁ ସବୁ ବୃକ୍ଷ ପ୍ରଜାତି ଗୁଡ଼ିକୁ ଆମେ ଢିପ ଜମିମାନଙ୍କରେ ଲଗେଇବା, ତାର ଆର୍ଥିକ ମୂଲ୍ୟ ଥିବା ଦରକାର। ଯେମିତିକି ଶାଗୁଆନ, କାଜୁ ବା ଲଙ୍କା ଆମ୍ବ, ବାଉଁଶ, ତାର କାଠ, ମଞ୍ଜି ବା ବହ୍ଲାର ଅଂଶକୁ ଅଧିକ ବିକ୍ରି କରିକି ଚାଷୀ ଭାଇମାନେ ଅଧିକ ଲାଭ

0: ହେଇପାରିବେ।
1: ଆତ ଓ ସଜନା ଭଳି ଫଳଦାୟୀ ବୃକ୍ଷ ମଧ୍ୟ କମ୍ ନିବେଶରେ ଋତୁକାଳୀନ ଆୟ ସୃଷ୍ଟି କରିପାରେ। ଆଉ ଗୋଟେ ଦୃଷ୍ଟିରୁ ଆମେ ଯଦି ପରିବେଶ କଥା ଚିନ୍ତା କରିବା ବା ବିଚାରକୁ ନବା, ସେଥିରେ ଦେଖିବା ଲିରିସିଡ଼ିଆ ଆଉ ଆଟାସିଆ ପ୍ରଜାତି ବାୟୁମଣ୍ଡଳର ଜବରଖିଆରଜାନ ବିଭନ୍ଦନ କରି ମୃତ୍ତିକାର ଉର୍ବରତା ଶକ୍ତିକୁ ବୃଦ୍ଧି କରେ। ନିମ୍ବ ଓ ଟର୍ମିନାଲିଆ ପ୍ରଜାତି, ଯେଉଁ ଆମର ହରିଡ଼ା ବାହାଡ଼ା ଆଦି ବୃକ୍ଷ ରହୁଛି, ସେ ଜୈବ ବିବିଧତା ରକ୍ଷା କରିବା ସହିତ ଔଷଧୀୟ ଆଉ ଲଘୁ ବନଜାତ ଦ୍ରବ୍ୟ ମଧ୍ୟ ପ୍ରଦାନ କରିଥାଏ। ଆଉ ସର୍ବନିମ୍ନ ଯତ୍ନର ଆବଶ୍ୟକତା, ଆମେ ଏଇସବୁ ଗଛ ଯେଉଁ ଲଗଉଛେ ସେଥିରେ ତାର ଯତ୍ନ, ଥରେ ସେ ଗଛ ଅବସ୍ଥାପିତ ହେଇଗଲା ପରେ ମାଟି ଉପରେ ତାର ବେଶୀ ଆଉ ଦେଖାଶୁଣା କରିବାର ଆବଶ୍ୟକତା ହୁଏ ନାହିଁ, ଯାହା ସୀମିତ ସାଧନ ଥିବା କ୍ଷୁଦ୍ର ଆଉ ନାମମାତ୍ର ଚାଷୀମାନେ ଅତି ସହଜରେ କରିପାରନ୍ତି। ଆଉ ଗୋଟେ ବିଷୟ ଏବେ ରହୁଛି ଯେ କୃଷି ବନୀକରଣ ସହିତ ଠାପ ଠୁଆଇ କିଛି ଗଛ ବଢିପାରୁଛନ୍ତି। ଏ କୃଷି ବନୀକରଣ ଅଧିକାଂଶ ବୃକ୍ଷଗୁଡିକ ଋତୁକାଳୀନ ଫସଲ ସହିତ ସମନ୍ୱୟ ରଖିପାରନ୍ତି, ଯାହା କୃଷକଙ୍କୁ ଆୟର ବିବିଧୀକରଣ ଦେଇଥାଏ ଓ ଏକାଧିକ ଉଦ୍ଦେଶ୍ୟ ପୂରଣ କରିବା ସହିତ ମାଟିର ଆବରଣକୁ ବଜାୟ ରଖେ ଓ ମୃତ୍ତିକା କ୍ଷୟକୁ କମ୍ କରିଦିଏ।
2: ତେବେ ଆପଣ ଯୋଉ କିଛି ସମୟ ପୂର୍ବରୁ କହିଲେ ଯେ କୃଷି ବନୀକରଣର ଆବଶ୍ୟକତା ରହିଛି ବୋଲି, ତେବେ କୃଷି ବନୀକରଣ କଣ?
1: ଦେଖନ୍ତୁ, କୃଷି ବନୀକରଣର ଅର୍ଥ ହେଉଛି କୃଷି ଜମିରେ ଆମର ଜଙ୍ଗଲ ଜାତୀୟ ଗଛ, ଫସଲ, ଶସ୍ୟ ଫସଲ ଓ ପଶୁପାଳନକୁ ଏକା ସାଥିରେ ଅନ୍ତର୍ଭୁକ୍ତ କରି ଏକ ସମନ୍ୱିତ ଉତ୍ପାଦନ ପ୍ରଣାଳୀ ତିଆରି କରିବା, ଏହା ମାନବ ସମାଜ ଓ ପରିବେଶ ଉଭୟ ପାଇଁ ଲାଭକାରୀ ହୋଇଥାଏ। ଓଡ଼ିଶାରେ କୃଷି ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଆଉ ନାମମାତ୍ର ଚାଷୀମାନଙ୍କର ଆୟ ବୃଦ୍ଧି କରିବା, ମାଟିର ଜଳଧାରଣ କ୍ଷମତା ବଢ଼ାଇବା, ବନ୍ୟା ଘୂର୍ଣ୍ଣିବାତ୍ୟା ଆଦି ଯେଉଁ ପ୍ରାକୃତିକ ଦୁର୍ବିପାକ ହେଉଛି ସେଥିରୁ ଅନ୍ୟ ସବୁ ଫସଲକୁ ଆମେ ପ୍ରୋଟେକ୍ସନ୍ ଦେବା, ଜଳବାୟୁ ପରିବର୍ତ୍ତନ ପ୍ରତି

0: ଉଭୟ ପାଇଁ ଲାଭକାରୀ ହୋଇଥାଏ। ଓଡ଼ିଶାରେ କୃଷି ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଆଉ ନାମମାତ୍ର ଚାଷୀମାନଙ୍କର ଆୟ ବୃଦ୍ଧି କରିବା, ମାଟିର ଜଳଧାରଣ କ୍ଷମତା ବଢ଼ାଇବା, ବନ୍ୟା ଘୂର୍ଣ୍ଣିବାତ୍ୟା ଆଦି ଯେଉଁ ପ୍ରାକୃତିକ ଦୁର୍ବିପାକ ହେଉଛି ସେଥିରୁ ଅନ୍ୟ ସବୁ ଫସଲକୁ ଆମେ ପ୍ରୋଟେକ୍ସନ୍ ଦେବା, ଜଳବାୟୁ ପରିବର୍ତ୍ତନ ପ୍ରତି ଅନୁକୂଳ ହେବା, ଇଏ ହେଉଛି କୃଷି ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ। ଯେମିତିକି ଆମେ ଯେଉଁ ବିଭିନ୍ନ ପ୍ରକାରର ଗଛ ସହିତ କିଛି ଫସଲ ଚାଷ କରୁଛି, ଫସଲ ଆମକୁ କମ୍ ଦିନରେ ଆୟ ଦେଉଛି, ଆଉ ଗଛ ଯଦି ଆମେ ଲଗାଉଛେ ଜଙ୍ଗଲ ଜାତୀୟ ଗଛ 4 ବର୍ଷ ପାଖରୁ ଆରମ୍ଭ କରି 10-12 ବର୍ଷ ପର୍ଯ୍ୟନ୍ତ ଆମକୁ ନିୟମିତ କିଛି କିଛି କାଠ ଆଉ ତାର ଯେଉଁ ଲଘୁ ବନଜାତ ଦ୍ରବ୍ୟରୁ ବି ସମାନ ଜମି ଉପରେ ଆମକୁ ଆୟ ପ୍ରଦାନ କରିଥାଏ ଚାଷୀ ଭାଇମାନଙ୍କୁ।
1: ଆଉ ଗୋଟେ ଜିନିଷ ହେଉଛି ଯୋଉ ଆଲି କ୍ରପିଂ, ସେଇଟା କଣ?
0: ଦେଖନ୍ତୁ, ଆଲି କ୍ରପିଂ କହିଲେ ଆମକୁ ଗଳି ଚାଷ ବୋଲି ବି କହୁଛନ୍ତି। ତ ଏ ଦୁଇ ଧାଡି ବୃକ୍ଷ ମଝିରେ ଯେଉଁ ଫାଙ୍କା ସ୍ଥାନ ରହିଛି ବା ଯେଉଁ ଜାଗା ବଳି ପଡିଛି ସେଇ ସ୍ଥାନରେ ଆମେ କିଛି ଶସ୍ୟ ଜାତୀୟ ଫସଲ କରିପାରିବା କିମ୍ବା ଆମେ କିଛି ଫଳ ଗଛ ବି ଲଗେଇ ପାରିବା। ତ ସେଇ ଜାଗାର ବ୍ୟବହାର ବି ହେଇପାରିବ, ସେଇ ସମାନ ଜାଗାରୁ ଚାଷୀ ଭାଇମାନେ ଅଧିକା ମାତ୍ରାରେ ଲାଭ ପାଇପାରିବେ।
1: ଆମେ ଯୋଉ ଢିପ ଜମିରେ ଗଛ ଗୁଡିକ ଲଗେଇବା, ଏଇ ଗଛ ଗୁଡିକର ବୃଦ୍ଧି ଆଉ ଦୀର୍ଘକାଳୀନ ଉତ୍ପାଦକକୁ ମାନେ କେମିତି ସୁନିଶ୍ଚିତ କରିବା ପାଇଁ ଆମେ କଣ ସବୁ କୌଶଳ ଅବଲମ୍ବନ କରିବା?
0: ଦେଖନ୍ତୁ, ଆମେ ଯେଉଁ କୌଶଳ ଗୁଡା ଅବଲମ୍ବନ କରିବା ସେଥିମଧ୍ୟରୁ ଗୋଟେ ହେଉଛି କଣ୍ଟର ପ୍ଲାଣ୍ଟିଂ, ଯେଉଁଥିରେ କି ଢଳା କିମ୍ବା ଅସମତଳ ଭୂମିରେ ଆଡ଼ିବନ୍ଧ ପଦ୍ଧତିରେ ଗଛ ଲଗାଇବା, ଯାହା ପାଇଁ ମୃତ୍ତିକା କ୍ଷୟ ବନ୍ଦ ହେବ, ଆମର ଯେଉଁ ମୃତ୍ତିକାର ଆର୍ଦ୍ରତା ରଖିବା ପାଇଁ ବିଶେଷ ସହାୟକ ହେଇପାରିବ। ଏହା ମୁଖ୍ୟତଃ ଗଳି ଫସଲ ବା ଆଲେ କ୍ରପିଂ ଆମେ ଯେଉଁ ଆଲୋଚନା କରୁଥିଲେ ସେଥିରେ ଲିରିସିଡ଼ିଆ ଏବଂ ଆକାଶିଆ ଗଛ ପାଇଁ ଉପଯୁକ୍ତ ହୁଏ। ଆଉ ଗୋଟେ ପ୍ରଣାଳୀ ହେଉଛି ଟ୍ରେଞ୍ଚ ବା ଡାଢ଼ ପ୍ରଣାଳୀ। ଟ୍ରେଞ୍ଚ ସେଥିରେ ଜଳଧାରଣ ଏବଂ ଚେରକୁ ଅବସ୍ଥାପିତ କରିବା ପାଇଁ ଛୋଟ ଛୋଟ ଟ୍ରେଞ୍ଚ ବା ଗଭୀର ଡାଢ଼ ଯାହାର ଆକାର ରହୁଛି 30x30x30 cm ବା ଅଧିକା, ମାନେ ଦୈର୍ଘ୍ୟ ପ୍ରସ୍ଥ ଆଉ ଯେଉଁ ଗଭୀରତା ରହୁଛି ସେ ଡାଢ଼ର ତାର ଯେଉଁ ସାଇଜ 30x30x30 cm ବା ସେଥିରୁ ଅଧିକା। ସେ ଡାଢ଼ ଭିତରେ ଆମର ଯେଉଁ ଉପର ମାଟିରୁ ଖୋଳାଯାଏ ତ ସେ ମାଟି ଆଉ ଗୋବର ଖତକୁ ଭରିବା ହେଉଛି ଉପଯୁକ୍ତ। ତ ସେଥିରେ ଶାଗୁଆନ, କାଜୁ, ବାଉଁଶ ଗଛ ବିଶେଷ ଭାବରେ ଲଗାଯାଇ ପାରିବ। ଆଉ ଗୋଟେ କୌଶଳ ରହୁଛି ପଡ଼ି ପଡ଼ି ରୋପଣ ବା ଷ୍ଟାଣ୍ଡାର୍ଡ ପ୍ଲାଣ୍ଟିଂ। ଅନିୟମିତ ବୃଷ୍ଟି ଅଞ୍ଚଳରେ ଆମେ ଫେଜ୍ ଅନୁସାରେ ବା କିଛି ବ୍ୟବଧାନରେ ଗଛ ରୋପଣ କରିବା ଦ୍ୱାରା ଉତ୍ତମ ଅବସ୍ଥାପନ ସମ୍ଭବ ହୁଏ ଏବଂ ଗଛ ଗୁଡ଼ା ଭଲ ବୃଦ୍ଧି ହୁଅନ୍ତି। ଏହା ମୁଖ୍ୟତଃ ସଜନା ଏବଂ ଆତଫଳ ପାଇଁ ସାଧାରଣତଃ ବ୍ୟବହାର କରାଯାଏ। ଆଉ ଗୋଟେ ରହୁଛି ମଲ୍ଚିଂ ବା ଆଚ୍ଛାଦନ। ଆମର ମୁଖ୍ୟତଃ ଗଛ ମୂଳରେ ଜୈବିକ ଆଚ୍ଛାଦନ ପ୍ରୟୋଗ କରିଲେ ମାଟିର ଆର୍ଦ୍ରତା ରହିବା ସହିତ ଘାସ ଦମନ ଓ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ। ନିମ୍ବ, ସଜନା ଓ ଫଳ ଗଛ ପାଇଁ ଏହା ଅତ୍ୟନ୍ତ ଉପକାରୀ ବୋଲି ସାବ୍ୟସ୍ତ ହୋଇଥାଏ। ପୁଣି କୃଷି ବନୀକରଣ ବ୍ୟବସ୍ଥାକୁ ଆମେ ଯଦି ସମ୍ମିଳିତ କରିବା, ଯେମିତି ଋତୁକାଳୀନ ଶସ୍ୟ ଯଥା ମାଣ୍ଡିଆ ଡାଲି ସହିତ ଗଛର ଗୋଡ଼ା ବା ସୀମା ଅଞ୍ଚଳରେ ଲଗାଇଲେ ଭୂମି ଉପଯୋଗକୁ ବଢ଼ାଇ ପାରିବା, ଯେମିତି ଜବଖାରଜାନ ବିବନ୍ଧନ କ୍ଷମତା ପାଇଁ ଲାରିସିଡ଼ିଆ ଓ ଆକାଶିଆ ଏହି ବ୍ୟବସ୍ଥା ପାଇଁ ସର୍ବୋତ୍ତମ ବୋଲି ପ୍ରତିପାଦିତ ହୋଇଛି। ଗୋଟେ ଜଳ ସଂରକ୍ଷଣ ଯାହାକୁ ଆମେ ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବୋଲି କହୁଛୁ, ସେଥିରେ ବାଣିଜ୍ୟିକ ପ୍ରଜାତି ଯେମିତି ବାଉଁଶ, କାଜୁ ବା ଶାଗୁଆନ ପାଇଁ ବ୍ଲକ ରୋପଣ ଦ୍ୱାରା ଚାଷକୁ ସହଜରେ ପରିଚାଳନା କରିପାରିବା। ଟର୍ମିନାଲିଆ ପ୍ରଜାତି ଯେଉଁ ହରିଡ଼ା, ବାହାଡ଼ା, ଅର୍ଜୁନ ଭଳି ଗଛ ଦ୍ୱାରା ଆମର ଯେଉଁ ଲଘୁ ବନଜାତ ଦ୍ରବ୍ୟ ଆଉ କାଠ ଆମକୁ ପ୍ରତିଷ୍ଠା ପାଇଁ ବିଶେଷ ଭାବରେ ସହାୟକ ହୁଏ।
1: ଢିପ ଜମିରେ ଆମେ ଯୋଉ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିବା, କୃଷକମାନଙ୍କର ହିତ ପାଇଁ ଆମେ କଣ ସବୁ ପଦ୍ଧତି ଗୁଡିକ ଗ୍ରହଣ କରିବା?
0: ଆମେ କୃଷକମାନଙ୍କର ହିତ ପାଇଁ ଅନେକ ଗୁଡିଏ ପଦ୍ଧତି ଅବଲମ୍ବନ କରିଥାଉ, ଯେମିତିକି ଜମି ଚୟନ ଓ ମାଟି ପ୍ରସ୍ତୁତି। ପ୍ରଥମେ ଚାଷୀ ଭାଇମାନେ ସୁପରିଚାଳିତ ଜଳ ନିଷ୍କାସନ ଥିବା, ମୃତ୍ତିକା କ୍ଷୟ କମ୍ କରୁଥିବା ଢିପ ଜମିକୁ ବାଛିବା ଦରକାର। ତାପରେ ମାଟିର ଗୁଣବତ୍ତା ଓ ପୋଷକ ତତ୍ତ୍ୱର ଅବସ୍ଥା ଜାଣିବା ପାଇଁ ପ୍ରାଥମିକ ଭାବେ ମୃତ୍ତିକା ପରୀକ୍ଷା କରିବା ଦରକାର। ଆଡ଼ିବନ୍ଧ ବା ଟ୍ରେଞ୍ଚ ତିଆରି କରି ବର୍ଷା ଜଳ କମାଇବା, ଜଳଧାରଣ ଶକ୍ତି ଯେଉଁ ମୃତ୍ତିକାର ରହିଛି ସେଥିରେ ସେ ଜଳଧାରଣ ଶକ୍ତିର ସ୍ତରକୁ ବଢ଼ାଇବା ଦରକାର। ଦ୍ୱିତୀୟରେ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପ୍ରଜାତି ବାଛିବା। ଆମେ ଯେଉଁ ସ୍ଥାନରେ ବୃକ୍ଷ ରୋପଣ କରିବା ସେହି ସ୍ଥାନରେ କେଉଁ କେଉଁ ବୃକ୍ଷ ଜାତି ସବୁ ଭଲ ଭାବରେ ବଢ଼ିପାରିବେ, ଯେମିତିକି ଆକାଶିଆ, ବାଉଁଶ, କାଜୁ, ନିମ୍ବ ଆଉ ଟର୍ମିନାଲିଆ ପ୍ରଜାତି ଭଳି ମରୁଡ଼ି ସହଣୀ, ଶୀଘ୍ର ବୃଦ୍ଧି ପାଉଥିବା ଓ ବହୁମୁଖୀ ପ୍ରଜାତି ବାଛନ୍ତୁ। ମାଟି ଧରଣ ବା ମୃତ୍ତିକା ଧାରଣ, ବର୍ଷା ପ୍ରକୃତି ଓ ବଜାର ଚାହିଦା ଅନୁଯାୟୀ ପ୍ରଜାତି ମେଳ କରିବା ଦରକାର। ସେ ଜାଗାରେ କେତେ ବର୍ଷା ହେଉଛି, ସେଠି ମାଟିରେ ଜଳଧାରଣ ଶକ୍ତି କେତେ ଅଛି ତାକୁ ପ୍ରଥମେ ବିବେଚନା କରିବା ଦରକାର। ତୃତୀୟରେ ରୋପଣ ପ୍ରଣାଳୀ, ଉପଯୁକ୍ତ ଦୂରତା ଯେମିତି ଗଛ ଗଛ ମଧ୍ୟରେ 3x3 meter ବା 5x5 meter, ଏ ପ୍ରଜାତି ଅନୁଯାୟୀ ବା ପ୍ରଜାତି ଉପରେ ନିର୍ଭର କରେ। ବାକି ଡାଢ଼ର ଆକାର, ଆମେ ଯେଉଁ ପିଠ ବା ଗାତ ଖୋଳୁଛୁ ତାହାର ଆକାର କେମିତି ହେଇଥିବା ଦରକାର, ସାଧାରଣତଃ 45

0: ଷାଠିଏ ଘନ ସେଣ୍ଟିମିଟର ଓ ଚାଷ ଋତୁରେ ବର୍ଷା ପୂର୍ବରୁ ଇଏ ଅନୁକୂଳ ଭାବରେ ତାର କରାଯାଏ ଆଉ ଏହା ଭଲ ଭାବରେ ଗଛ ବୃଦ୍ଧି ପାଇଁ ବିଶେଷ ସହାୟକ ହୋଇଥାଏ। ରୋପଣର ଅର୍ତ୍ତ ମଧ୍ୟରେ ଜୈବ ସଂଶୋଧନ ଯେପରିକି କମ୍ପୋଷ୍ଟ ଭର୍ମି କମ୍ପୋଷ୍ଟ ଆଦି ବ୍ୟବହାର କରାଯାଏ। ଚତୁର୍ଥରେ ଆର୍ଦ୍ରତା ସଂରକ୍ଷଣ, ଯେଉଁ ମାଟିର ଆମର ଆର୍ଦ୍ରତା ବା ମଏଶ୍ଚର ରହୁଛି ତାକୁ କେମିତି ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରିକି ରଖାଯାଏ। ଗଛ ଲଗାଯାଇ ସାଧାରଣତଃ ଜୁଲାଇ ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହୁଏ। ମୌସୁମୀ ବର୍ଷା ଆରମ୍ଭ ହେଲା ପରେ ଗଛ ଲଗାଯାଏ, କିନ୍ତୁ ଆମର ଯେଉଁ ଆର୍ଦ୍ରତା ସଂରକ୍ଷଣ ପାଇଁ ଯେଉଁ ହଳ ହେଇଥାଏ ସିଏ ଜୁନ୍ ମାସରେ ବା ଖରା ଦିନରେ ହେଇଥାଏ, ଯେମିତିକି ପ୍ରଥମ ବର୍ଷା ହେଲେ ମାଟି ଅଧିକା ସେ ଯେଉଁ ଜଳକୁ ଧରିକି ରଖିବ। ବିଭିନ୍ନ ବିଚ୍ଛିନ୍ନ ଟ୍ରେଞ୍ଚ ଅର୍ଦ୍ଧଚନ୍ଦ୍ର ଆକାରର ବନ୍ଧ ବା ବର୍ଷା ଜଳ ସଂଗ୍ରହର ଡାଡ଼ ତିଆରି କରାଯାଏ। ସେଥିପାଇଁ କୃଷି ଅରଣ୍ୟ ବା କୃଷି ବନୀକରଣ ସମ୍ମିଳନ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଗଛ ସହିତ ଶ୍ରୀଅର୍ଣ୍ଣ, ଯାହାକୁ ଆମେ ମିଲେଟ୍ସ ବୋଲି କହୁଛୁ, ମାଣ୍ଡିଆ, ଡାଲି ବା ତରକାରୀ ଭଳି ଋତୁକାଳୀନ ଶସ୍ୟକୁ ଏକତ୍ର କରି ରଖାଯାଏ। ଏହିପରି ଶସ୍ୟ ଗଛ ବୃଦ୍ଧି ସମୟରେ ଏହା ଆୟ ଦେଇଥାଏ ଓ ଜମିର ବ୍ୟବହାରର ଦକ୍ଷତା ବଢ଼ାଏ। ସେଥିପାଇଁ ଦୈନିକ ପରିଚାଳନା ଆଉ ସୁରକ୍ଷାର ବି ଆବଶ୍ୟକତା ପଡ଼ିଥାଏ। ନିୟମିତ ଘାସ ଅପସାରଣ, ଶାଖା କାଟିବା ଯାହାକୁ ପ୍ରୁନିଂ ବୋଲି କହୁଛନ୍ତି, ଆଉ ଗଛର ରଡ୍ରପଟ୍ର ନିରୀକ୍ଷଣ ଅତ୍ୟନ୍ତ ଆବଶ୍ୟକ। ଚାଷକୁ କ୍ଷତି କରୁଥିବା ପଶୁମାନଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ଆମର ଯେଉଁ ବାଇଡ୍ରବ ବା ଲେରିସିଡ଼ିଆ ଭଳି ଜୀବନ୍ତ ବାଡ଼, ଯାହାକୁ ବାୟୋ ଫେନ୍ସିଂ ବୋଲି କୁହାଯାଏ, ତାର ବ୍ୟବହାର କରାଯାଏ।
1: ତେବେ ସାର୍, ଆପଣଙ୍କ ନଜରରେ ସେମିତି କିଛି ଅଛି କି, ମାନେ ଆମର ଯୋଉ ଓଡ଼ିଶାରେ ଯୋଉ ଢିପ ଜମିରେ ଆମର ବୃକ୍ଷରୋପଣ କରି ଚାଷୀମାନେ ଲାଭବାନ ହେଇପାରିଛନ୍ତି?
0: ଆଜ୍ଞା, ଓଡ଼ିଶାର ବିଭିନ୍ନ ଜାଗାରେ ବୃକ୍ଷରୋପଣ କରିଛି, ମୁଖ୍ୟତଃ ଢିପ ଜମିରେ ଚାଷୀମାନେ ଲାଭବାନ ହୋଇଛନ୍ତି। ଯାହାର ଉଦାହରଣ ଆମେ କୋରାପୁଟର ଯେଉଁ ରମା ଭାତ୍ରା ବୋଲି ଜଣେ ଅଛନ୍ତି, ସିଏ ବିଶେଷ ଉପକୃତ ହୋଇଛନ୍ତି, ଯିଏକି ଜାମୁଣ୍ଡା ଗ୍ରାମରେ କୋରାପୁଟର ଏକ କୃଷକ। ସିଏ ତାଙ୍କର ଢିପ ଜମିକୁ ୟୁଟାଲି ପଟାସ ଯାହାକୁ ଆମେ କହୁଛନ୍ତି ସେହି ବୃକ୍ଷ ଚାଷରେ ବ୍ୟବହାର କରିଥିଲେ। ସେ ବୁଟ ହଳଦୀର ମିଶ୍ରିତ ଚାଷ କରିଥିଲେ ଏବଂ ପରେ 20 ଗାଈ ସହିତ ଏକ ଡାଇରୀ ଫାର୍ମ ମଧ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କର ସଂଯୁକ୍ତ ପ୍ରବନ୍ଧନ ରୂପ ଉପଯୁକ୍ତ ଗଖାଦ୍ୟ ଫସଲ ଚାଷ, ଥାଇଲେଜ୍ ପିଟ୍ ଓ ଯାନ୍ତ୍ରିକ ଦୁଗ୍ଧ ଦହନ କରି ନିଜ ପରିବାରକୁ ସମର୍ଥନ ଦେଉଛନ୍ତି ଓ ଅଞ୍ଚଳର ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଉଛନ୍ତି। ଥାଇଲେଜ୍ ଯେଉଁଥିରେ ଆମର ଗଖାଦ୍ୟ ଫସଲକୁ ଚାଷ କଲା ପରେ ତାକୁ ଗୋଟେ ଗର୍ତ୍ତ ଖୋଳିକି ସେଥିରେ ମାଟି ତଳେ ତାକୁ ରଖାଯାଏ, ଯାହାଫଳରେ ସିଏ ଆମର ଯେଉଁ ସମୟରେ ଗଖାଦ୍ୟ ସବୁଜ ଗଖାଦ୍ୟ ମିଳେନି ସେହି ସମୟରେ ଗାଈମାନଙ୍କୁ ଖାଇବା ପାଇଁ ଦିଆଯାଏ। ଏହା ସହିତ ନିଜର ପରିବାରର ଯେଉଁ ନିଜର ଗୋଟେ କାମ କରିବା ପାଇଁ ବି ମିଳିଯାଏ, ଯାହାଫଳରେ ସେମାନେ ଆଉ ବାହାରକୁ କାମ କରିବା ପାଇଁ ଯିବା ପାଇଁ ପଡ଼େ ନାହିଁ, ତ ସେଥିରୁ ବି ତାଙ୍କର କିଛି ଅର୍ଥ ଉପାର୍ଜନ ହେଇଥାଏ। ଜନଜାତି ଅଞ୍ଚଳରେ ଆଉ ଗୋଟେ ୱାଡ଼ି ମଡେଲ ବା ୱାଡ଼ି ପ୍ରୋଜେକ୍ଟ ବୋଲି ଚାଲିଛି, ଯେଉଁଥିରେ ସେ କୋରାପୁଟର ଆଉ ରାୟଗଡ଼ା ଭଳିଆ ପାହାଡ଼ିଆ ଅଞ୍ଚଳରେ ବର୍ଷା ଉପରେ ନିର୍ଭର କରୁଥିବା ଅଞ୍ଚଳରେ ୱାଡ଼ି ମଡେଲ ଉତ୍ତମ ଫଳ ଦେଇଛି। ଏହି ପ୍ରଣାଳୀଟି ଗୋଟେ ଛୋଟ ଜାଗା ଥିବା ଢିପ ଜମିରେ ଫଳ ଗଛ, ଜଙ୍ଗଲ ଜାତୀୟ ଗଛ ଓ ଅନ୍ୟ ଶସ୍ୟ ସହିତ ଏକତ୍ର ଚାଷ କରାଯାଏ। ଆଉ ଏଇ ଯେଉଁ ମଡେଲ ଆୟ ବୃଦ୍ଧି କରିବା ସହିତ ଜୈବ ବିବିଧତା ଓ ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବାରେ ମଧ୍ୟ ସହାୟକ ହୁଏ। ଏହି କାରଣରୁ ଏହା ସ୍ୱାବଲମ୍ବନ ଜନଜାତି କୃଷକଙ୍କ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଇଛି।
1: ଯାଉ ସାର୍, ଆପଣ ତ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନେ ଢିପ ଜମିରେ କିଭଳି ଭାବରେ ବୃକ୍ଷରୋପଣ କରିବେ ଆଉ ସେମାନଙ୍କ ଆୟ ବୃଦ୍ଧି କିଭଳି ଭାବରେ କରିବେ ସେ ସମ୍ପର୍କରେ ଆପଣ ସମ୍ୟକ ଧାରଣା ଦେଲେ। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଏ ସମ୍ପର୍କରେ କଣ କହିବେ?
0: ପରିଶେଷରେ ଆମ ଚାଷୀ ଭାଇମାନଙ୍କୁ ଜଣାଇ ଦେବା ପାଇଁ ଚାହେଁ, ଏବେ ଯଦି ତାଙ୍କର ଢିପ ଜମି ରହିଛି ସେଥିରେ ଜମି ପ୍ରସ୍ତୁତ କରନ୍ତୁ। ଆଉ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାରର ଗଛ ସରକାରର ଜଙ୍ଗଲ ବିଭାଗ ମଧ୍ୟ ମାନେ ଫ୍ରିରେ ଚାଷୀମାନଙ୍କୁ ବଣ୍ଟନ କରିବାର ବ୍ୟବସ୍ଥା ରହୁଛି। ଏଟ୍ ପେଡ୍ ମାର୍କେ ନାମ ଜରିଆରେ ପ୍ରତ୍ୟେକ ଚାଷୀ ଭାଇମାନଙ୍କୁ ସେମାନେ ଗୋଟେ ଆଧାର କାର୍ଡରେ 8-10 ଗଛ ଦେଉଛନ୍ତି। ଯିଏ ଅଧିକା ମାତ୍ରାରେ କରିବେ ସିଏ ଜଷ୍ଟ ୟୁଜର୍ସ ଫି ଦେଇକି ବି କିଛି ଅଧିକା ପରିମାଣରେ ଗଛ ନେଇପାରିବେ, ସିଏ ଢିପ ଜମିରେ ତାକୁ ଲଗେଇ ପାରିବେ। ଆଉ ଗଛ ଲଗେଇଲେ ଦୁଇଟା ପୁଣି ତାର ଯେଉଁ ଆୟ ବୃଦ୍ଧିର ପନ୍ଥା ରହୁଛି, ଗୋଟେ ତ ଗଛରୁ ଯାହା ପାଇବେ ଚାଷ କରିକି, ଫଳ ଗଛରୁ ଫଳ ପାଇବେ, କାଠ ପାଇବେ, ଜାଳେଣୀ କାଠ ପାଇବେ, ଢିପ ଜମିରେ ଗଠାଦ୍ୟର ବି ପାଇବେ। ଆଉ ଏବେ ସବୁଠାରୁ ବଡ ଜିନିଷ ହଉଛି କାର୍ବନ ଡାଇଅକ୍ସାଇଡ୍ ସମକକ୍ଷ, ଗୋଟେ ଯେଉଁ କାର୍ବନ ସିକ୍ୱେଷ୍ଟ୍ରେସନ ରହୁଛି, ସେଥିରୁ ବି ଯେଉଁ କାର୍ବନ ବିବନ୍ଧନ କରୁଛି, ଯେମିତି ଆମର କାର୍ବନଟା ବା ଅଙ୍ଗାରକ ଯେତେବେଳେ ବାୟୁମଣ୍ଡଳରେ ରହୁଛି ଯେଉଁଟାକି ପରିବେଶ ପାଇଁ ଭଲ ନୁହେଁ, କିନ୍ତୁ ଯେତେବେଳେ ସେ ମାଟିରେ ରହୁଛି ସେ ମାଟିର ଉର୍ବରତା ଶକ୍ତିକୁ ବୃଦ୍ଧି କରୁଛି, ଯେଉଁଟା ପରିବେଶ ପାଇଁ ବହୁତ ଭଲ। ଆଉ ସେଥିରେ ଯେଉଁ ଗଛ ଯାହାର ଯେତେ ଅଧିକା ଗଛ ଥିବ ତା ଗଛ ସେତିକି ବାୟୁମଣ୍ଡଳରୁ ଯେଉଁ କାର୍ବନ ଡାଇଅକ୍ସାଇଡ୍କୁ ଶୋଷିବ, ସେ ସେହି ଅନୁସାରେ ଆଗାମୀ ଦିନମାନଙ୍କରେ ସବୁ କାର୍ବନ ଡାଇଅକ୍ସାଇଡ୍ ଶୋଷଣ ପାଇଁ ଯେଉଁ ପ୍ରୋଜେକ୍ଟ ଆସୁଛି ସେଥିରୁ ବି ସେମାନେ କିଛି ପଇସା ପାଇବେ ଆଉ ବିଶେଷ ଲାଭବାନ ହେଇପାରିବେ।
1: ଯାହା ସାର୍, ଆପଣ ଆମ କୋଠଘରକୁ ଆସିଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର। ବୁଝିଲେ ସୁଧା, ଆମର ବିଶେଷଜ୍ଞ ସବୁ କଥା ବୁଝେଇ କହିଛନ୍ତି, ଆଉ ଅନେକ ଚାଷୀ ଭାଇ ଭଉଣୀମାନଙ୍କର ଢିପ ଜମି ରହିଛି, ତେଣୁ କିଭଳି ଭାବରେ ସେମାନେ ଢିପ ଜମିର ବ୍ୟବହାର କରିକି ସେ କୃଷି

0: समय प्रधानमंत्री फसल बीमा योजना किसानों के लिए वरदान है।
1: अब सूखा पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं, क्योंकि हमने लिया है प्रधानमंत्री फसल बीमा।
2: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
3: योजना से हर साल जुड़ रहे हैं 5 करोड़ से ज्यादा किसान, अब आपकी है बारी।
2: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
3: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
2: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण भारत सरकार।
4: ହଉ ବିଜ୍ଞାପନ ତ ନେଲେ ହେଲେ ଜଗା ନା, ସେଠି ଆମ କୋଣରେ କିଏ ପଶିଛନ୍ତି ତମେ ଦେଖୁଛ ତ?
5: ହଁ, ଆମର ଜଣେ ଚାଷୀ ଭାଇ ଆସି ଉପସ୍ଥିତ ହେଇଗଲେଣି।
4: ସିଏ କିଏ କହିଲ?
5: କିଏ ସେ?
4: ସିଏ ହେଉଛନ୍ତି ଆମର ଜଣେ ସଫଳ ଚାଷୀ ରାମଚନ୍ଦ୍ର ସାହୁ, ଆଉ ସିଏ ଆସିଛନ୍ତି ଆମର ଶିରିଡ଼ି ମହାବୀରରୁ। ତାଙ୍କ ମୁହଁରୁ ଆସ ଶୁଣିବା ସିଏ କଣ ଚାଷ କରୁଛନ୍ତି। ଭାଇ ନମସ୍କାର।
6: ନମସ୍କାର ମ୍ୟାଡମ,
4: ଆପଣଙ୍କ ମୋ କୋଠଘରେ ଅନେକ ଅନେକ ସ୍ୱାଗତ। ଭାଇ କଣ ସବୁ ଚାଷବାସ କରିଛନ୍ତି?
6: ଅର୍ଗାନିକ ଫାର୍ମିଂ ଏବେ କରୁଛି, ଆଗେ ତ ସବୁ ଧାନ ଚାଷ ହଉଥିଲା, ମାଛ ଚାଷ ହଉଛି, ଏବେ ଭର୍ମି କମ୍ପୋଷ୍ଟ ରେ ମୁଁ ଅର୍ଗାନିକ ଫାର୍ମିଂ କରୁଛି।
4: ଯୋଉ ଭର୍ମି କମ୍ପୋଷ୍ଟ କହୁଛନ୍ତି, ଏ ଭର୍ମି କମ୍ପୋଷ୍ଟ କଣ?
6: ଆଜିକାଲି ଭର୍ମି କମ୍ପୋଷ୍ଟ ଆଜ୍ଞା ଗୋଟେ ସହଜ ଜିନିଷ, ଯାହାକି ଆମେ ଜୈବିକ ଉପାୟରେ କେମିତି ଆମେ ଫଳ ପନିପରିବା ସବୁ ଫସଲ ଚାଷ କରିବା।
4: କେମିତି ସେଟାକୁ ତିଆରି କରୁଛନ୍ତି ଟିକେ କୁହନ୍ତୁ।
6: ସେଟା ଆଜ୍ଞା ଅତି ସାଧାରଣ କଥା, ଘରର ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ, ଗୋବର, ଗ୍ରୀନ ଭେଜିଟେବୁଲ ଯୋଉ ବାହାରୁଛି ଘରୁ, ଏଗୁଡାକୁ 3-4 ଦିନ ମାତ୍ର ଆମର ଗୋଟେ କମ୍ପୋଷ୍ଟ ହିସାବରେ ରଖିବା। ତାପରେ ଆମେ ତାକୁ ଗୋଟେ ସ୍ୱତନ୍ତ୍ର ଗୋଟେ ଜରି କୁଣ୍ଡ ଆସୁଛି, ବିଭିନ୍ନ ପ୍ରକାର ଆମର ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟ ଟାଙ୍କି କରାଯାଉଛି, ତା ଦେହରେ ଆମେ ସେ ଟାଙ୍କିରେ ରଖିକିରି ଜିଆ ଆଣିକିରି ପକେଇଲେ ସେଟା କିଛି ଦିନ ପରେ 2 ମାସ ଯେତିକି ଆମର ଜିଆ ଦେବେ, ମାନେ ଗୋଟେ ଭର୍ମି କମ୍ପୋଷ୍ଟରେ 2 ଫୁଟ 2.5 ଫୁଟ ମାତ୍ର କମ୍ପୋଷ୍ଟ ରହିବା ଦରକାର, ସେଥିରେ ଜିଆ ମାତ୍ର 5000 ଜିଆ ରହିବା ଦରକାର। ସେହି ହିସାବରେ ଜିଆ ଯଦି ଆମର ଅଧିକା ଛାଡ଼ିବା ତାହେଲେ ସେଟା କମ୍ ସମୟ ଭିତରେ କମ୍ପୋଷ୍ଟ ହେଇଯିବ। କମ୍ପୋଷ୍ଟ ହେଲା ପରେ ସେଇ ଯେଉଁ କମ୍ପୋଷ୍ଟ ବାହାରିବ ଆମର ସେଗୁଡ଼ାକ ଦେଖ, ଗୋବରଟା ଯେତେବେଳେ ଆମେ କଞ୍ଚା ଗୋବର ହାତରେ ମାରିବା ସେଟା ଟିକେ ବାସ୍ନା ଆସିବ ବା ଗନ୍ଧ ଆସିବ, କିନ୍ତୁ ସେଗୁଡ଼ା ଭର୍ମି କମ୍ପୋଷ୍ଟ ହେଇଗଲା ପରେ ସେଟା ଚା ପତି ଭଳିଆ ହେଇଯାଏ। ସେ ଚା ପତି ଭଳିଆ ହେଲା ସେ, କିନ୍ତୁ ତାର ଆଉ ସ୍ମେଲ ଆସେନି। ସେଗୁଡ଼ାକ ଆମର ନେଇକି ପନିପରିବା ଫଳ ଯେକୌଣସି ଆମେ ବାରି ଘରେ କରୁଥିବା ଜିନିଷକୁ ତା ମୂଳରେ ଦେଇକି ଯଦି ଆମେ କରିବା ସେଇଟା ଅର୍ଗାନିକ ଫାର୍ମିଂ ହେବା, ଜୈବିକ ପଦ୍ଧତିରେ କେମିତି ଚାଷ ହେବାଟା ସେଥିରେ ହିଁ ହେବ। ଚାଷୀମାନଙ୍କୁ ଆଜ୍ଞା ଭରପୁର ମାତ୍ରାରେ ସେ ଚାଷକୁ କିଏ ଆପଣଉ ନାହାନ୍ତି, ଯାହାକି ଆମେ ବହୁତ ପ୍ରକାର ରାସାୟନିକ ଆଉ ଫର୍ଟିଲାଇଜର ଦ୍ୱାରା ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ରୋଗ ଆଜିକାଲି ସଙ୍କଟ ମାଡ଼ି ବସୁଛି ସଂସାରକୁ, ଆଜିକାଲି ଯେତେ କ୍ୟାନ୍ସର ଭଳିଆ ବଡ ବଡ ରୋଗ ଦେଖୁଛନ୍ତି କେବଳ ହିଁ ଏଇ କେମିକାଲ୍ସ, ଫର୍ଟିଲାଇଜର୍ସ ଓ ପେଷ୍ଟିସାଇଡ୍ ଏହା ଯୋଗୁଁ ହିଁ ହେଉଛି। ତେଣୁକରି ଆମେ ଭର୍ମିଂ କମ୍ପୋଷ୍ଟ ବା ଜୈବିକ ଚାଷ ପଦ୍ଧତି ଆପଣେଇଲେ ଏ ରୋଗରୁ ଆମେ ନିଶ୍ଚିତ ରକ୍ଷା ପାଇବା।
4: ଆଚ୍ଛା, କେତେ ଦିନ ହେଲାଣି କମ୍ପୋଷ୍ଟ ତିଆରି କରିବାରେ ମନ ଦେଲେଣି?
6: 4 ବର୍ଷ ହେଲାଣି ଭର୍ମି କମ୍ପୋଷ୍ଟ ତିଆରି କରୁଛୁ।
4: ଏଇ ଯୋଉ କମ୍ପୋଷ୍ଟ ଟ୍ରି କେତେ ଦିନ ସେଟା ରହିପାରିବ, ନଷ୍ଟ ହୋଇଯିବାର କିଛି ଆଶଙ୍କା ରହିଛି?
6: ନା ନା ମ୍ୟାଡମ, ସେଇଟା କୌଣସି ନଷ୍ଟ ହେବାର ଆଶଙ୍କା ନାହିଁ, ଭର୍ମି କମ୍ପୋଷ୍ଟ ହେଇଗଲା ପରେ ଆପଣ ୟୁଜ୍ କରିପାରିବେ।
4: ତାମାନେ ଆପଣ ଏଇ ଭର୍ମି କମ୍ପୋଷ୍ଟ କରି ବେଶ ଲାଭବାନ ହେଇଛନ୍ତି?
6: ଫର୍ଟିଲାଇଜର ନ କିଣିକି କେବଳ ଆମେ ବାହାରୁ ଯୋଉ ଫର୍ଟିଲାଇଜର କିଣୁଥିଲୁ ଯେତିକି ପଇସାରେ ସେ ପଇସାଟା ଆମର ଆଉ କିଣା ଯାଉନି।
4: ତେବେ ଆପଣଙ୍କ ଭଳି ଯୋଉ ଚାଷୀ ଭାଇ ଭଉଣୀ ମାନେ ଅଛନ୍ତି ସେମାନେ କମ୍ପୋଷ୍ଟ ବାହାରୁ କିଣିକିରି ଆଣୁଛନ୍ତି ତାଙ୍କ ନିଜ ଚାଷ ଜମିରେ ଦେବା ପାଇଁ, ସେମାନଙ୍କୁ କଣ କହିବାକୁ ଚାହାନ୍ତି?
6: ବାହାରୁ ଯୋଉ ଆଣିକିରି କମ୍ପୋଷ୍ଟ ଦଉଛନ୍ତି ଏବେ ସବୁ ମାନେ କମ୍ପୋଷ୍ଟ ବାବଦରେ ତା ଭିତରେ ବାଲି ଫାଲି ମିଶେଇ ଦେଉଛନ୍ତି, ୱେଟ ଅଧିକା ରହୁଛି, କିନ୍ତୁ ସେତେ ଭଲ କମ୍ପୋଷ୍ଟ ନୁହେଁ। ଆପଣ ଚାଷୀମାନଙ୍କୁ ଅନୁରୋଧ କରିବି ସେ ନିଜେ ବେଶୀ ପଇସା ନାହିଁ, ଟଙ୍କା 600 ଆପଣଙ୍କର 600-1000 ଭିତରେ ଆପଣ ଗୋଟେ ଗୋଟେ ଜିଆ ୟୁନିଟ୍ ହେଇପାରିବ। ତେଣୁକରି ଜିଆ ଖତ କରି ଭର୍ମି କମ୍ପୋଷ୍ଟ କରି ଚାଷୀ ଭାଇମାନେ ଆଗକୁ ଭଲ ବେନିଫିଟ ପାଆନ୍ତୁ, ଭଲ ଚାଷରେ ଉପଯୋଗ କରନ୍ତୁ।
4: ଯାହା ହଉ ଭାଇ, ଆପଣ ଆମ କୋଠଘରକୁ ଆସିଲେ ଆଉ ନିଜର ଚାଷ ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କ ଅନୁଷ୍ଠାନ ପକ୍ଷରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
5: ବୁଝିଲେ ସୁଧା ଭାଇ, ତ ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ସବୁ ବର୍ଣ୍ଣନା କଲେ, ଆମର ଅନେକ ଚାଷୀ ଭାଇ ଭଉଣୀ ଭାଇଙ୍କର ଅନୁଭୂତିରୁ ବହୁତ କଥା ଶିଖିବାକୁ ପାଇଥିବେ।
4: ତେବେ ଆମେ ଭାଇଙ୍କୁ ମଧ୍ୟ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇଦେବା।
5: ହଉ
4: ହଉ, ଧନ୍ୟବାଦ ତ ଦେଲେ ଜଗା ନା ହେଇଛି। କୋଠଘର ସେଇ କାନ୍ଥକୁ ଟିକେ ଅନେଇବ ଟି।
5: ହଁ ସୁଧା, ସମୟ ହେଇଗଲା, ଘରକୁ ଫେରିବା, ପୁଣି ଭେଟ ହବ ଆସନ୍ତା କାଲି।
4: ନିଶ୍ଚିତ ଭାବରେ, ଆମର ତ ସବୁଦିନ ଆମେ କୋଠଘରକୁ ଆସୁଛେ, ବିଭିନ୍ନ ପ୍ରକାର ଆଲୋଚନା କରୁଛେ, ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ତେବେ ଶେଷ କରିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ

0: ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନକୋଡ ହେଉଛି 752001। ତେବେ ଆଜିର କୋଠଗୁରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
1: ଆଉ ମୁଁ ଜଗନ୍ନାଥ। ନମସ୍କାର।

ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ରାମ ସମ୍ପତ କଥାଚିତ୍ର ବାଗିସ୍ତାନ।

ସଙ୍ଗୀତ ଅମୃତମୟ। ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ।
1: ହଁ ଆଜ୍ଞା ନମସ୍କାର
0: ନମସ୍କାର। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ନରେନ୍ଦ୍ର କୁମାର ସାହୁ, ଆରକପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ନରେନ୍ଦ୍ର ବାବୁ, ଆପଣ ହେଉଛନ୍ତି ଆମର ଜଣେ ପୁରୁଣା ଶ୍ରୋତା, କେମିତି ଅଛନ୍ତି ଆଠଗଡ଼ର ପରିସ୍ଥିତି କ'ଣ?
1: ଭଲ ଅଛି। ଆଠଗଡ଼ର ପରିସ୍ଥିତି ବର୍ତ୍ତମାନ ତ ବର୍ଷା ଚାଲି ରହିଛି, ବର୍ଷା ଚାଲିଛି, ବିଲବାଡ଼ି ସବୁ ପାଣି ସବୁ ଫୁଲ ହେଲାଣି, ବର୍ଷା ତ ଚାଲିଛି। ବର୍ଷା ଆଜି ଟିକେ ଦିନ ବନ୍ଦ ଅଛି, ପୁଣି ମେଘଦ ଘଟେଇଛି, ପୁଣି ବର୍ଷା ହବ।
0: ଯୋଉ ଅଧିକ ଗରମ ହଉଥିଲା ସେଥିରୁ ନିସ୍ତାର ମିଳିଲା?
1: ହଁ, ନିସ୍ତାର ମିଳିଲା।
0: ଏବେ ଟିକେ ଥଣ୍ଡା ଲାଗୁଛି?
1: ହଁ, ପୁରା ଥଣ୍ଡା ଲାଗୁଛି।
0: ଚାଷୀ ଭାଇ ତ ଆକାଶକୁ ଅନେଇ ସବୁବେଳେ ରହିଥାନ୍ତି, କେତେବେଳେ ବର୍ଷା ହବ ଆଉ କେତେବେଳେ ସେମାନେ ଚାଷ କରିବେ, ତେଣୁ ବର୍ଷା ଆସିଲେ ଚାଷୀ ମୁହଁରେ ହସ ଫୁଟେ, କଣ କହିବେ?
1: ଚାଷୀ ମନ ପୁରା ଖୁସି, ଖୁସି ଆସିଗଲା, ବର୍ଷାକୁ ନେଇକି ସେମାନେ ସବୁ କରୁଛନ୍ତି, ଫସଲ ସବୁ କରୁଛନ୍ତି।
0: ଆଚ୍ଛା, ଆପଣଙ୍କର ଯୋଉ ଟେଲର ଦୋକାନ ଅଛି କେମିତି ଚାଲିଛି?
1: ଚାଲିଛି, ଏମିତି ଦୁଃଖେ ସେ ଚାଲିଛି,
0: ଦୁଃଖେ ସୁଖେ। ମଣିଷ ଜୀବନ ସେଇଭଳି ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। ଆଗକୁ କଣ ସବୁ ଆପଣଙ୍କର ଯୋଉ ଅଧିକ ବେପାର କୋଉ ସମୟରେ ହବ?
1: ଦଶହରା ବେଳକୁ ଟିକେ ଭଲ ବେପାର ହୁଏ, ଗଣେଶ ପୂଜା,
0: ଯେତେ ପୂଜା ପାର୍ବଣରେ ଆପଣଙ୍କର ଅଧିକ ବେପାର ହୁଏ। ଯାହା ହଉ, ଆପଣଙ୍କର ସେଇ ଯୋଉ ସିଲେଇ ଦୋକାନ ଠିକ ଚାଲୁ, ଆଉ କଣ କହିବେ ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ କେତେବେଳେ ଶୁଣୁଛନ୍ତି, କେମିତି ଲାଗୁଛି ଆପଣଙ୍କୁ?
1: ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ତ ମୁଁ ସବୁବେଳେ ଶୁଣେ ଆକାଶବାଣୀର ଜଗନ୍ନାଥ ସଂସ୍କୃତି ଉପରେ, କ୍ଷେତ୍ର ମହିମା ଆଉ ଜଗନ୍ନାଥ ସଂସ୍କୃତି ଉପରେ ଯୋଉ ପ୍ରକାର ଇଏ ଜଗନ୍ନାଥ ଭଜନ ସବୁ। ବର୍ଷା ଉପରେ ଗୋଟେ ଇତଟେ ଦେଇଦେବେ ଆଜ୍ଞା?
0: ହଁ, ବର୍ଷା ଆସିଛି, ବର୍ଷା ସମ୍ଭାବନା ନେଇକି ଆସେ, ସ୍ୱପ୍ନ ନେଇକି ଆସେ, ଆଉ ବର୍ଷା ଆସିଲେ ସୃଷ୍ଟି ଯୋଉ ସବୁଜିମାରେ ଭରିଯାଏ। ଆପଣ କହୁଛନ୍ତି ବର୍ଷା ଉପରେ ଗୋଟେ ଗୀତ ଶୁଣିବେ,
1: ଆପଣଙ୍କ ପସନ୍ଦରେ ଗୋଟେ ବର୍ଷା ଉପରେ ଗୋଟେ ଗୀତ ଦେଇଦେବେ?
0: ହଉ ଠିକ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଚିତ୍ରସେନ ବାବୁ କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ଆମେ ଭଲ ଅଛୁ। ଚିତ୍ରସେନ ବାବୁ, ବର୍ତ୍ତମାନ ଜୁଲାଇ ମାସରେ ସେଠି କଳାହାଣ୍ଡିରେ କେମିତି ରହିଛି ପାଣିପାଗ, ଆଉ କଣ ପର୍ବପର୍ବାଣି ଏ ମାସରେ ପାଳନ ହୁଏ?
1: ଆଜି ଏକା ବର୍ଷାଟା କମିଛି ଆଜ୍ଞା।
0: ବର୍ଷା ହଉଥିଲା?

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଶୁଣିଲେ ଫୋନ୍ ଇନ୍ ପ୍ରୋଗ୍ରାମ ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କଥାଚିତ୍ର ଦାଗ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଗୀତ ରଚନା ସନ୍ଧ୍ୟାରାଣୀ ମିତ୍ର।